ସତ୍ପଥରେ ରହି ସତ୍ କର୍ମ କରି ଆମକୁ ସତ୍ଫଳ ପ୍ରାପ୍ତି ହେଉ। ହେ ପ୍ରଭୁ, ଆମକୁ ଏତିକି ହିଁ ଆଶୀର୍ବାଦ କରନ୍ତୁ। ପରବର୍ତ୍ତୀ କଥାଟି ଶୁଣନ୍ତୁ, ଅଞ୍ଜଳି ମିଶ୍ରଙ୍କ କଠାରେ ଗଙ୍ଗାଧର ମେହେରଙ୍କ ରଚନାରୁ।

ତା'ର ଫଳ ଭଗବାନଙ୍କୁ ସମର୍ପିତ କରିଦିଏ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ମୋନିତା ତ୍ରିପାଠୀଙ୍କ କଣ୍ଠରେ ଶଶିଭୂଷଣ ବେହେରାଙ୍କ ରଚନାରୁ।

0: ଦାସବାବୁ ଆପଣଙ୍କ ଘରଟା
1: ଶୁଣିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ଭକ୍ତି ଗୀତ। ଏଇଠି ଶେଷ କରୁଛୁ ଆଜିର ସଙ୍ଗୀତାଞ୍ଜଳି କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର। କିଛି ସମୟ ମଧ୍ୟରେ ଶୁଣିବେ ଅନୁଚିନ୍ତା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣନ୍ତୁ। ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ତରୁଣକାନ୍ତି ରାଉତ।

0: ସେଥିରେ ଏ ମିଳନର ଅଭିଷେକ ହେଇପାରେ ନା। ସେଇଥିପାଇଁ ତ ପୃଷିକ ଭର୍ତ୍ତୃକ ନାରୀମାନେ ନିଜ ନିଜର ସ୍ୱାମୀମାନଙ୍କର ପ୍ରତ୍ୟାଗମନ ବିଷୟ ଚିନ୍ତା କରି ନିଜର ଓହଳି ପଡ଼ିଥିବା ଚୂର୍ଣ୍ଣ କୁନ୍ତଳକୁ କପାଳ ଉପରକୁ ଟେକି ମେଘକୁ ଅନାନ୍ତି। ସେମାନେ ଫଟୋ ଉଠାନ୍ତି ନାହିଁ। ତ୍ୱାରୂଢ଼ଂ ପବ ପଦବୀ ଉଦ୍ଗୃହୀ ତାଳକାନ୍ତ ପ୍ରେକ୍ଷିଷ୍ୟନ୍ତେ ପଥିକ ବନିତା ପ୍ରତ୍ୟୟାତ୍ ଆଶ୍ୱସନ୍ତ। ପଥିକ ବନିତା କିଏ? ବିଦେଶରେ ଥିବା ସ୍ୱାମୀମାନଙ୍କର ସ୍ତ୍ରୀମାନେ। ସେମାନେ ଚାହାନ୍ତି ରଜରେ ଫେରି ଆସନ୍ତୁ ସେମାନଙ୍କର ମନର ମଣିଷ। ତେଣୁ ରଜ ମନ ସହ ମନ ମିଳାଏ, ସମ୍ପର୍କ ବଢ଼ାଏ, ପୃଥିବୀ ପୃଷ୍ଠରେ ବର୍ଷା ଋତୁକୁ ପରିଚିତି ଦିଏ। ଯେମିତି ତ୍ରେତା ଯୁଗରେ ବର୍ଷାର ପରିଚୟ ସୃଷ୍ଟି କରିଥିଲେ ଋଷ୍ୟଶୃଙ୍ଗ ବିଭାଣ୍ଡକ ମୁନିଙ୍କ ପୁତ୍ର, ଦୈବୀ କୃପାରୁ ଋଷ୍ୟଶୃଙ୍ଗ ଜାଣିଥିଲେ ଇନ୍ଦ୍ରମନ୍ତ୍ର। ଇନ୍ଦ୍ରମନ୍ତ୍ର ତାଙ୍କ ଦ୍ୱାରା ସିଦ୍ଧ ହୋଇଥିବାରୁ ଋଷ୍ୟଶୃଙ୍ଗଙ୍କ ଆଦେଶ କ୍ରମେ ଇନ୍ଦ୍ର ବୃଷ୍ଟି କରୁଥିଲେ। ସେତେବେଳେ ଅଙ୍ଗଦେଶର ରାଜା ଥିଲେ ଲୋମପାଦ, ଅଯୋଧ୍ୟାର ରାଜା ଦଶରଥଙ୍କର ଘନିଷ୍ଠ ବନ୍ଧୁ। ବ୍ରହ୍ମସାର ଯୋଗୁଁ ଲୋମପାଦଙ୍କ ରାଜ୍ୟରେ ଅନାବୃଷ୍ଟି ଦେଖାଗଲା। ଅନେକ ବର୍ଷ ଧରି ଅନାବୃଷ୍ଟି ହେବାରୁ ଦୁର୍ଭିକ୍ଷ ପଡ଼ିଲା। ରାଜା ପଚାରିଲେ ଇଏ ଦୁର୍ବିପାକରୁ ମୁକୁଳିବାର ଉପାୟ? ଜଣେ ବିଜ୍ଞ ମନ୍ତ୍ରୀ ପରାମର୍ଶ ଦେଲେ ଋଷ୍ୟଶୃଙ୍ଗଙ୍କୁ ଆଣିପାରିଲେ ରାଜ୍ୟରେ ବର୍ଷା ହେବ। କିନ୍ତୁ ଋଷ୍ୟଶୃଙ୍ଗଙ୍କୁ କିଏ ଆଣିପାରିବେ? ରାଜା ସମଗ୍ର ରାଜ୍ୟରେ ଡେଙ୍ଗୁରା ପିଟି ଘୋଷଣା କଲେ, ଯିଏ ଋଷ୍ୟଶୃଙ୍ଗଙ୍କୁ ଆଣିବେ ସେ ପଞ୍ଚରତ୍ନ ଭରା ଚାଙ୍ଗୁଡ଼ି ପ୍ରାପ୍ତ ହେବେ। ବିଚିତ୍ର ରାମାୟଣରେ ବିଶ୍ୱନାଥ ଖୁଣ୍ଟିଆ ଗାଇଛନ୍ତି, ଋଷ୍ୟଶୃଙ୍ଗ ମୁନି ଅଟେ ଭାଣ୍ଡକ ଶିଷ୍ୟ, କୌଶିକୀ ନଦୀ ତୀରେ କରିଥାଇ ବାସ, ସେ ମୁନି ଅଇଳେରେ ହୋଇବ ଜଳ ବୃଷ୍ଟି, ଯେ ଆଣିବ ନେବ ସେଉ ରତ୍ନ ଚାଙ୍ଗୁଡ଼ାଟି, ଏହା ଶୁଣି ଜରତା ନାମକ ନଟ ନାରୀ, ବିଧାତା ଉପାୟ ସେ ଯେ ଅଛି ଅବତରୀ, ସେ ଆସିଣ ପଞ୍ଚରତ୍ନ ଚାଙ୍ଗୁଡ଼ି ଧରିଲା, ମୁହିଁ ଋଷ୍ୟଶୃଙ୍ଗ ଆଣି ଦେବଇଁ ବୋଇଲା। ବିଧାତାଙ୍କ ଇଙ୍ଗିତରେ ଜନ୍ମ ହେଇଥିବା ପରମା ସୁନ୍ଦରୀ ଜରତା ଏକଥା ଶୁଣିଲା, ମୁଁ ଋଷ୍ୟଶୃଙ୍ଗ ମୁନିଙ୍କୁ ଆଣି ଆପଣଙ୍କୁ ଭେଟିଦେବି, ଏବଂ ଏତିକି କହି ପଞ୍ଚରତ୍ନ ଭରା ଚାଙ୍ଗୁଡ଼ିକୁ ସାଧୁଙ୍କ ହାତରୁ ସେ ଛଡ଼ାଇ ନେଲା। ରାଜା ଭାଇ ଖୁସି ହେଲେ, ପାଦରେ ଚାଲିକି ଗଲେ କଷ୍ଟ ହେବ ବୋଲି ଜରତା ପାଇଁ ଦୁଇଟା ନାଁ ବି ଗଢ଼ିଦେଲେ। ଋଷ୍ୟଶୃଙ୍ଗ ଜନ୍ମ ହେବା ପରଠାରୁ ନାରୀ ବା ନବଯୌବନ ପ୍ରାପ୍ତା କାମିନୀଙ୍କୁ ଦେଖିନଥିଲେ, ଏଣୁ ସେ ଜରତାଙ୍କ ପ୍ରେମପୂର୍ଣ୍ଣ ଭାଷାରେ ରାଜି ହୋଇ ଅଙ୍ଗ ଦେଶର ରାଜଧାନୀ ଚମ୍ପାବତୀ ନଗରକୁ ଆସିଲେ। ଅଙ୍ଗ ଦେଶରେ ବର୍ଷା ହେଲା, ଅନାବୃଷ୍ଟି ଦୂର ହେଲା, ଏଣୁ ରଜ ପର୍ବରେ ତିନି ଦିନ ଧରି ବହୁ ସ୍ଥାନରେ ଋଷ୍ୟଶୃଙ୍ଗଙ୍କର ଆବାହନ କରାଯାଏ, ମେଳ ହୁଏ, ମେଳା ବସେ। ଏ କୃଷିଭିତ୍ତିକ ସଭ୍ୟତାକୁ ଆହୁରି ଆଗକୁ ନେବା ପାଇଁ ରଜ ପର୍ବ ଏକ ମହୋତ୍ସବ। ସେ ମହୋତ୍ସବ ଆମକୁ ଅନ୍ନ ଦେବ, ଆହାର ଦେବ, ଆନନ୍ଦ ଦେବ, ଏଥିରେ ତେଳେମାତ୍ର ସନ୍ଦେହ ନାହିଁ। ଏହା ହିଁ ଆଜିର ପ୍ରଣୟ ବକ୍ତବ୍ୟ।
1: ଅଞ୍ଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ତନକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 64ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ମହାରାଜ ପରୀକ୍ଷିତଙ୍କୁ ଶୁକଦେବ କହିଲେ ଯେ ଧୃତରାଷ୍ଟ୍ର ନିଜର ପୁଅମାନଙ୍କ ପ୍ରତି ମୋହଗ୍ରସ୍ତ ହୋଇ ପଣ୍ଡୁଙ୍କ ପୁଅମାନଙ୍କୁ ଭଲ ଦୃଷ୍ଟିରେ ଦେଖିଲେ ନାହିଁ। ସେମାନେ ମା କୁନ୍ତୀଙ୍କ ସହିତ ଅତି ଦୁଃଖରେ ଥାନ୍ତି। ଏହି ସମୟରେ ପାଣ୍ଡବମାନଙ୍କୁ ଅଧାରାଜ୍ୟ ଦେଇ ସୁଖରେ ରହିବା ପାଇଁ ବିଦୁର ଧୃତରାଷ୍ଟ୍ରଙ୍କୁ ବୁଝେଇଲେ। ବିଦୁରଙ୍କ

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 67ତମ ଭାଗ। କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦ୍ରି, ମଧୁଲିତା ମହାନ୍ତି ଏବଂ ସାଗର ମହାନ୍ତି। ବେତ ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ହରଡ଼ର ଉନ୍ନତ ଚାଉଳ କିସମ ଗୁଡ଼ିକ ହେଲା ପିଆର୍ଜି 167, ପିଆର୍ଜି 235, ବିଏଲ୍ ଅରହର 1, ଟି ଅରହର ଇତ୍ୟାଦି। ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମ ଗୁଡ଼ିକ ହେଉଛି ଆଶା, ମାରୁତି, ଟିଆର୍ଜି 69, ପନ୍ଥେ 7, ଜିଟି 104 ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ଚାଉଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମ ପାଇଁ 6 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ହରଡ଼ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମ୍ର ମିଳିତ ଔଷଧ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବିଜାଣୁ କଲଚର 20 ଗ୍ରାମ ନେଇ 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ବର୍ତ୍ତମାନ ସମୟରେ ଆଖୁ ଫସଲରେ ସ୍ଥଳ କାଣ୍ଡବିନ୍ଧା ପୋକର ଆକ୍ରମଣ ଦେଖାଦେଇଥାଏ। ଆଖୁ ଫସଲରେ ସ୍ଥଳ କାଣ୍ଡବିନ୍ଧା ପୋକର ପରିଚାଳନା ପାଇଁ ଗ୍ରୀଷ୍ମ ଋତୁରେ ନିୟମିତ ଭାବରେ ଜଳସେଚନ କରନ୍ତୁ। ପୋକ ଅଣ୍ଡାପୁଞ୍ଜଗୁଡ଼ିକୁ ହାତରେ ଧରି ନଷ୍ଟ କରିଦିଅନ୍ତୁ। ଆକ୍ରାନ୍ତ ପିଲଗୁଡ଼ିକୁ ମାଟି ତଳୁ କାଟି ଦୂରରେ ନଷ୍ଟ କରିଦିଅନ୍ତୁ। ପ୍ରଥମଥର ହୁଡ଼ା ଟେକିବା ସମୟରେ ମାଟିରେ ଏକର ପ୍ରତି 10 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦାର କୀଟନାଶକ ପ୍ରୟୋଗ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବାରେ ଉଚ୍ଚ ପତ୍ରପୋଡ଼ା ରୋଗ ଦେଖାଦେବାର ସମ୍ଭାବନା ଅଛି। ଏହାର ନିରାକରଣ ପାଇଁ କାର୍ବନ

0: ଉର୍ବର ମାଟି ସମ ପରିମାଣରେ ମିଶାଇ ଗାତଗୁଡ଼ିକୁ ପୂରଣ କରନ୍ତୁ। ଏକ ଏକର ପ୍ରତି 32 କିଲୋଗ୍ରାମ ଯବକ୍ଷାଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର ଓ 32 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଲଗାଇବା ବେଳେ ସମୁଦାୟ ସୁପର ଫସ୍ଫେଟ୍ ପ୍ରତି ମନ୍ଦାରେ ମାଟି ତଳେ ପ୍ରୟୋଗ କରନ୍ତୁ। ମନ୍ଦାରେ ଖମ୍ବଆଳୁ ବିହନକୁ 5-10 ସେଣ୍ଟିମିଟର ଗଭୀରରେ ପୋତନ୍ତୁ। ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ଖମ୍ବଆଳୁ ଲଗା ହୋଇଥିଲେ ବିହନ ଲଗା ହେବା ପରେ ମନ୍ଦାକୁ ଶୁଖିଲା ନଡ଼ା, ଡାଳପତ୍ର ବା ଘାସ ଦେଇ ଘୋଡ଼ାଇ ଦିଅନ୍ତୁ। କଦଳୀ ଗଛରେ ଘୁଣି ପୋକ ବା ଶୁଣ୍ଢା ପୋକର ପରିଚାଳନା ପାଇଁ କଦଳୀ ବଗିଚାରେ ଏକର ପ୍ରତି 10 କସ୍ମୋଲିଓ ଥିବା ସଙ୍ଗ ଆକର୍ଷକ ଯନ୍ତା ବସାନ୍ତୁ। ଗଛ ଲଗାଇବା ବେଳକୁ କନ୍ଦାଗୁଡ଼ିକୁ ଉଷୁମ ପାଣିରେ ବୁଡ଼ାଇ ତାପରେ ଲଗାନ୍ତୁ। ଗାତଗୁଡ଼ିକରେ 250 ଗ୍ରାମ ନିମ୍ବ ପିଡ଼ିଆ, 25-50 ଗ୍ରାମ ଯେକୌଣସି ଦାନାଦାର କୀଟନାଶକ ଦେଇ ଲଗାନ୍ତୁ। ଏହି ପୋକର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆକ୍ରାନ୍ତ ଗଛକୁ କାଟି ଟିକିଟିକି କରି ଖରାରେ ଶୁଖାଇ ଦିଅନ୍ତୁ। କଦଳୀ ବଗିଚାକୁ ସଦାସର୍ବଦା ସଫା ସୁତୁରା ରଖନ୍ତୁ। ଗଛ ପ୍ରତି 2 ମିଲିଲିଟର ଇମିଡାକ୍ଲୋପ୍ରିଡ୍ 3CSL ଇଞ୍ଜେକ୍ସନ କଣା ଉପରୁ 10 ସେଣ୍ଟିମିଟର ଛାଡ଼ି ତେର୍ଥାରେ ଗଛ କାଣ୍ଡରେ ଦିଅନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନରେ ଏବଂ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର ସୂଚନାରୁ ଜଣାଯାଏ ଯେ ରାଜ୍ୟର ବାଲେଶ୍ୱର, କେଉଁଝର, ମୟୂରଭଞ୍ଜ, ରାୟଗଡ଼, କୋରାପୁଟ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ଏବଂ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସଦରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: आकाशवाणी संप्रति वार्ताः सूयन्ताम् प्रवाचकः पुनीत त्रिपाठी। अथ वार्ताः। फ्रांस देशस्य एवियन नगरम् अद्य आरभ्यमाणस्य 50th G7 शिखर सम्मेलनस्य आयोजनाय सज्जः अस्ति। आल्पस पर्वत श्रेण्याः लेवनाख्य सरोवरस्य च मध्ये स्थितं सुरम्यं लेक्सेंड नगरं वैश्विक कूटनीतेः केन्द्ररूपेण परिवर्तितमस्ति। यत्र नेतारः प्रतिनिधयश्च त्रिदिवसीयेऽस्मिन् कार्यक्रमे आगच्छन्ति। फ्रांस देशस्य राष्ट्रपतिः इमैनुअल मैक्रों अद्य अपराह्णे अमेरिका, यूनाइटेड किंगडम, कनाडा, जर्मनी, इटली, जापान इत्यादीनां G7 राष्ट्राणां नेतृणां यूरोपीय परिषदः, यूरोपीय आयोगस्य च अध्यक्षैः सह औपचारिकरूपेण स्वागतं करिष्यति। अयं शिखर सम्मेलनं तस्मिन् समये भवति यदा विश्वं भूराजनैतिक संकटैः, आर्थिक अनिश्चिततया, नूतन प्रौद्योगिकीनां द्रुतविकासेन च ग्रसितमस्ति। प्रधानमंत्री नरेंद्र मोदी श्वः आउटरीच इत्येतेषु सत्रेषु भागं ग्रहीष्यति। शिखर सम्मेलने भारतस्य सहभागित्वेन प्रमुख वैश्विक विषयेषु चर्चा

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ଅଧୀନରେ ଗୃହ ନିର୍ମାଣ କରି ଭଡ଼ାରେ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସବୁ ସହରାଞ୍ଚଳରେ ଏହିଭଳି ଘର ତିଆରି କରାଯିବା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଅବ୍ୟବହୃତ ଘରଗୁଡ଼ିକ ଚିହ୍ନଟ କରି ସ୍ୱଳ୍ପ ମୂଲ୍ୟରେ ଲୋକଙ୍କୁ ଭଡ଼ାରେ ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ, ଫଳରେ ନିମ୍ନ ଏବଂ ମଧ୍ୟମ ଆୟ ବର୍ଗର ଲୋକ ଏହାର ସୁଫଳ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ତ୍ୱରିତ ଗତିରେ ଆଗେଇ ଚାଲିଛି। ଗତକାଲି ସନ୍ଧ୍ୟା ସୁଦ୍ଧା 98.95% ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ 34.54% ଅର୍ଥାତ 1,15,36,537 ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି ସନ୍ଧ୍ୟା ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ଆସନ୍ତା 28 ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀ ଜନ୍ମ ତାରିଖ, ଆବେଦନ ପତ୍ର ନମ୍ଘର କିମ୍

ମନ୍ତ୍ରୀ ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡ୍ମିଟ୍ କାର୍ଡ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାଓକୁ ପରାସ୍ତ କଲା ଜର୍ମାନୀ ବାଉନ୍ତମ ଜି7 ରାଜ୍ୟଗୋଷ୍ଠୀ ସମ୍ମିଳନୀ ଆଜି ଫ୍ରାନ୍ସର ଏଭିଏନ୍ଠାରେ ଆରମ୍ଭ ହେଉଛି ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଜି7 ସଦସ୍ୟ କାନାଡ଼ା ଫ୍ରାନ୍ସ ଜର୍ମାନୀ ଇଟାଲୀ ଜାପାନ ବ୍ରିଟେନ୍ ଆମେରିକା ଏବଂ ୟୁରୋପୀୟ ସଂଘ ଯୋଗଦେବେ ଏଥିସହିତ ଫ୍ରାନ୍ସ ପକ୍ଷରୁ ଭାରତ ବ୍ରାଜିଲ୍ ଇଜିପ୍ଟ କେନିଆ ଦକ୍ଷିଣ କୋରିଆ କାତାର ସାଉଦି ଆରବ ସିରିଆ ୟୁକ୍ରେନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସକୁ ଭାଗିଦାରୀ ରାଷ୍ଟ୍ର ଭାବେ ନିମନ୍ତ୍ରଣ କରାଯାଇଛି ଭାରତ ତ୍ରୟୋଦଶ ଥର ଜି7 ରାଜ୍ୟଗୋଷ୍ଠୀ ସମ୍ମିଳନୀର ଭାଗିଦାରୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଧିବେଶନରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ରାଜ୍ୟଗୋଷ୍ଠୀ ସମ୍ମିଳନୀରେ ବିଶ୍ୱର ଭୂ ରାଜନୈତିକ କ୍ଷେତ୍ରରେ ଭାରତର ଭୂମିକା ନେଇ ନିଜର ମତାମତ ପୋଷଣ କରିବେ ଭାରତ ଏକ ପ୍ରାରମ୍ଭିକ ଅର୍ଥନୈତିକ ଶକ୍ତିକେନ୍ଦ୍ର ଭାବେ ଜି7 ରାଜ୍ୟଗୋଷ୍ଠୀରେ ଗୁରୁତ୍ୱ ରହିଛି ଏଥିସହିତ ବିଶ୍ୱରେ କୂଟନୈତିକ ସେତୁ ସ୍ଥାପନ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ରଣନୀତିକ ମୁଖପାତ୍ର ରୂପେ କାର୍ଯ୍ୟ କରୁଛି ସମଗ୍ର ବିଶ୍ୱରେ ଭୂ ରାଜନୈତିକ ଉତ୍ତେଜନା ଅର୍ଥନୈତିକ ଅସ୍ଥିରତା ଏବଂ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ହେଉଥିବାବେଳେ ଏହି ସମ୍ମିଳନୀର ଗୁରୁତ୍ୱ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ଲୋଭାକିଆର ରାଜଧାନୀ ବ୍ରାଟିସ୍ଲାଭାଠାରେ ସ୍ଲୋଭାକର ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ସେ ମଧ୍ୟ ସ୍ଲୋଭାକର ରାଷ୍ଟ୍ର

ପରୀକ୍ଷା ଆସନ୍ତା 21 ତାରିଖ ଅପରାହ୍ନ 2:00 to 5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପାଇଁ ଏନ୍ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆମେରିକାରେ ଏକ ବିମାନ ମିସୋରିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ଯାତ୍ରା କରୁଥିବା ସମସ୍ତ 12 ଜଣ ପ୍ରାଣ ହରାଇଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମିସୋରି ହାଇୱେ ପାଟ୍ରୋଲ ଜଷ୍ଟିନ୍ ୟୁଇ କହିଛନ୍ତି ଏହି ପ୍ଲେନ୍ଟି ସ୍କାଇଡାଇଭ୍ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଥିଲା। ଜାତୀୟ ପରିବହନ ସୁରକ୍ଷା ବୋର୍ଡ ପକ୍ଷରୁ ଏହି ଦୁର୍ଘଟଣା ତଦନ୍ତ କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2 3 7 1 7 1 1 7 2 3 3 1 4 4 4 2 3 3 1 0 4 8 1 ଏବଂ 2 3 7 1 7 1 0 6 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9 2 8 9 0 9 4 0 4 4 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ଆଇସିସି ମହିଳା ଟି20 ବିଶ୍ୱକପ୍ ଗ୍ରୁପ୍ ଏ

ଆକାଶବାଣୀ ବ୍ରହ୍ମପୁର। ଏତେବେଳେ ଶୁଣୁଥିଲେ ଓଡ଼ିଆରେ ସମ୍ବାଦ, ରିଲିଫ୍ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଶୁଣାଉଛୁ କାର୍ଯ୍ୟକ୍ରମ ବିଚିତ୍ରା। ପ୍ରଥମ ଗୀତଟି ଶୁଣନ୍ତୁ ପାମେଲା ଜୈନଙ୍କ କଣ୍ଠରେ।

11:45 ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେରେ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ଶୁଣିବେ ଏହାର 14ତମ ଭାଗ। ବିଷୟ ହେଉଛି ସଶକ୍ତ ଭାରତ। କାର୍ଯ୍ୟକ୍ରମ ଗୀତାଞ୍ଜଳି ଶୁଣିବେ ଦିନ 10ଟାରେ, ସୁମ ସଙ୍ଗୀତ ଶୁଣିବେ ଦିନ 11ଟାରେ, କାର୍ଯ୍ୟକ୍ରମ ମହିଳା ମହଲ ଶୁଣେଇବୁ ଦିନ 11:30। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ର ମୁମ୍ବାଇରୁ ଦିନ 12ଟାରେ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବି ଅପରାହ୍ନ 5ଟାରେ। କାର୍ଯ୍ୟକ୍ରମ ଯୁବବାଣୀ ଶୁଣେଇବୁ ଅପରାହ୍ନ 5:23। ଶ୍ରୀରାମଚରିତ ମାନସର 63ତମ ଭାଗ ଶୁଣେଇବୁ ସନ୍ଧ୍ୟା 6:15। କାର୍ଯ୍ୟକ୍ରମ ଯୁବଶକ୍ତି ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 7ଟାରେ। କାର୍ଯ୍ୟକ୍ରମ କୃଷି ସଂସାର ଶୁଣିବୁ ରାତି 7:30। ରାତି 8ଟାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ। 8:15 ଶୁଣିବୁ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଆଲବମ୍ ଗୀତ ଶୁଣିବେ ରାତି 8:30। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ର ମୁମ୍ବାଇରୁ ରାତି 9ଟାରେ। ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଦ୍ୱିଭାଷିକ କାର୍ଯ୍ୟକ୍ରମର 15ତମ ଭାଗ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 10ଟାରେ। ବିଷୟ ରହିଛି ବିଦେଶ ନୀତି। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବୁ ରାତି 10:35। ଶ୍ରୋତବନ୍ଧୁ, ଏଇଥିଲା ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

ଶୁଣିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ବ୍ରହ୍ମପୁର ଶୁଣାଉଛୁ କେତୋଟି ସୁଗମ ସଙ୍ଗୀତ।

0: ଆଜି ଏହି କ୍ରମରେ ଶୁଣିବେ ଏହାର 14ତମ ଭାଗ ସଶକ୍ତ ଭାରତ।
1: କେନ୍ଦ୍ର ସରକାରଙ୍କ ଶାସନର 12 ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ ଦ୍ୱିଭାଷୀ କାର୍ଯ୍ୟକ୍ରମ।

ଓଡ଼ିଶା ସୁଭର ଯୋଜନା ଓଡ଼ିଶାର ମହିଳାଙ୍କୁ କରିଛି ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ ଅନ୍ୟାନ୍ୟ ମହିଳା ସ୍ୱାଦଗାର ଥିଲା।

0: अब टेलीलॉ के माध्यम से न सिर्फ घर बैठे मुफ्त कानूनी सलाह ले सकते हैं बल्कि अनुभवी वकीलों से कोर्ट में कानूनी सहायता भी पा सकते हैं।
1: डाउनलोड करें आज ही टेलीलॉ फॉर सिटीजंस मोबाइल ऐप अथवा लॉगिन करें www.tele-law.in या अपने नजदीकी CSE सेंटर से संपर्क करें। न्याय विभाग, भारत सरकार द्वारा जनहित में जारी।
2: ଏଇଟି ଶୁଣୁଥିଲେ ସତ୍ୟଜିତ ଏବଂ ଅମ୍ରିତାଙ୍କ କଣ୍ଠରେ ଚଳଚ୍ଚିତ୍ର ସୁନ୍ଦରଗଡ଼ର ସଲମାନ ଖାନ।
3: QR କୋଡ୍ ସ୍କାନ୍ କରନ୍ତୁ, 5000 କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
4: ହସିଲା UPI ପିନ୍ ଏଣ୍ଟ୍ରିଙ୍ଗ କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।
5: RBI କହେ
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ହଁ, ସେଲିବ୍ରେସନ୍ ତ ଚାଲିଛି, ହସ ଖୁସି ମଜା ମଜଲିସ୍ ବି ଚାଲିଛି, କିନ୍ତୁ ଏଇ ସବୁ ସହିତ ଆମ ସଂସ୍କୃତି ଆମକୁ ଜଣାଇ ଦେଉଛି ନାରୀକୁ ସମ୍ମାନ ଦେବାର ସବୁଠୁ ବଡ଼ ଆଉ ନିଆରା ପର୍ବ ହେଉଛି ରଜ। କିଶୋରୀମାନଙ୍କୁ ଶୈଶବରୁ ଆଉ କିଶୋରୀଟି ନାରୀ ହେବା ପରେ ପରେ ଯେଉଁ ସବୁ ପରିବର୍ତ୍ତନ ଆସେ ତାହାର ପ୍ରଥମ ପାହାଚ ହେଉଛି ଏଇ ରଜ। କିଶୋରୀମାନଙ୍କ ଶାରୀରିକ ଆଉ ମାନସିକ ପରିବର୍ତ୍ତନକୁ ସମ୍ମାନ ଜଣାଇ ହସ ଖୁସିର ଏକ ସ୍ୱତନ୍ତ୍ର ପରିବେଶ ସୃଷ୍ଟି କରି ସେମାନଙ୍କୁ ଭୟମୁକ୍ତ ଜୀବନ ବଞ୍ଚିବାର ପଥ ଦେଖାଏ ଏଇ ରଜ ପର୍ବ।

ଏ ଗୀତଟି ଶୁଣିଥିଲେ ତ ବୋଇ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଥିଲେ ଗୀତା ପଟ୍ଟନାୟକ ଏବଂ ତୃପ୍ତି ଦାସ। ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି, ଗୀତିକାର ବିନୋଦିନୀ ଦେବୀ।

0: ଗୀତଟି ଶୁଣୁଥିଲେ ଡନ୍ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଥିଲେ କିଶୋର କୁମାର, ଗୀତିକାର ଅଞ୍ଜାର, ସଙ୍ଗୀତ ନିର୍ଦ୍ଦେଶନା କଲ୍ୟାଣଜୀ ଆନନ୍ଦଜୀ।
1: ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମୌଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୁଆର୍ଟ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।
0: ପାନଖିଆ ତ ସରିଲା, ଚାଲନ୍ତୁ ଟିକେ ଯାଇ ଦେଖି ଆସିବା କିଏ କିଏ ଦୋଳି ଖେଳୁଛନ୍ତି ଆଉ କୋଉଠି କୋଉଠି ଖେଳୁଛନ୍ତି।

0: संगीत निर्देशना निर्मल लाय, गीतिकार अभिजीत मजुमदार।
1: ଡାକିଲା ଗଜ ଗାଁଠୁ ସହରେ ରଜ ଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠାପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶା ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
0: ରଜର ସବୁଠୁ ବଡ଼ ଆକର୍ଷଣ ହେଉଛି କୁଆଁରୀ ଝିଅମାନଙ୍କର ସଜବାଜ।

0: ଏ ଗୀତରେ ଶୁଣୁଥିଲେ ଅଭିମାନ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଥିଲେ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। ସଙ୍ଗୀତ ନିର୍ଦ୍ଦେଶନ ଏସ୍ ଟି ବର୍ମନ। ଗୀତିକାର ମଜୁ ସୁଲତାନପୁରୀ।
1: ଶୁଭଦା ଲକ୍ଷ୍ୟପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତି ମହିଳା ସଶକ୍ତ। ମା ମାନଙ୍କ ପାଇଁ ସମ୍ମାନ ଓ ଆର୍ଥିକ ସ୍ୱାବଲମ୍ବନ ଆଣିଛନ୍ତି ଲୋକଙ୍କ ସରକାର।
2: ସମୃଦ୍ଧ ଜନ୍ମଭୂମି, ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା।
1: ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ କରିଛି ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ।
2: ଅନ୍ୟାନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ରାଜ୍ୟ ସରକାର ଯୋଗାଇଛନ୍ତି ନୂତନ ଜୀବିକା। ମହିଳାଙ୍କ ଆୟ ବୃଦ୍ଧି ଓ ଆତ୍ମନିର୍ଭରଶୀଳତାର ପରିଚୟ ପାଲଟିଛି ଲକ୍ଷ୍ୟପତି ଦିଦି।
1: ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା, କିଶୋରୀ ମା ଓ ଶିଶୁଙ୍କ ପୋଷଣ, ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ ସହିତ ରାଜ୍ୟର ମହିଳା ଏବେ ସଶକ୍ତିକରଣ ଦିଗରେ ଅଗ୍ରସର।
2: ବିକାଶର ଧାରା ଓଡ଼ିଶା ସାରା।
0: ବର୍ଷାର ଚିଟା, ଭିଜା ମାଟିର ବାସ୍ନା, ଥଣ୍ଡା ଥଣ୍ଡା ପବନ, ରଜ ଦୋଳିର ଗୀତ, ଆଉ ମନରେ ଅସରନ୍ତି ରଙ୍ଗୀନ ସ୍ୱପ୍ନ।

ଏ ଗୀତଟି ଶୁଣିଥିଲେ ଶ୍ରେୟା ଘୋଷାଲ ଏବଂ ସୋନୁ ନିଗମଙ୍କ କଣ୍ଠରେ ଚଳଚ୍ଚିତ୍ର ଥ୍ରୀ ଇଡିଏଟ୍ସ ଗୀତିକାର ସ୍ୱନନ୍ଦ କିର୍କରେ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତନୁ ମୈତ୍ର ହଁ ସ୍ୱପ୍ନ ସବୁ ଏମିତି ଲାଗେ ଯେମିତି ମେଘ ପରି ଶୁଭ୍ର ସୁନ୍ଦର ଆଉ କୋମଳ ଆଉ ଇନ୍ଦ୍ରଧନୁ ପରି ସପ୍ତ ରଙ୍ଗରେ ଭରା।

ଏ ଗୀତଟି ଶୁଣୁଥିଲେ ଚଳଚ୍ଚିତ୍ର ଲୁଚକଳିରୁ, କଣ୍ଠଶିଳ୍ପୀ ଥିଲେ ବାବୁସାନ ଏବଂ ପପୁ ମିଶ୍ର। ହଁ ଶ୍ରୋତା ବନ୍ଧୁ, ଏହି ରଜ ପର୍ବ ମୁଖ୍ୟତଃ ହେଉଛି କୁଆଁରୀ ଝିଅମାନଙ୍କର। ଯେତେବେଳେ ରଜ ପର୍ବରେ କୁଆଁରୀ ଝିଅମାନେ ଏକାଠି ଥାଆନ୍ତି,

ଏଗୀତଟି ଶୁଣିଥିଲେ ସୋନୁ ନିଗମଙ୍କ କଣ୍ଠରେ ଚଳଚ୍ଚିତ୍ର କଲ୍ ହୋ ନା ହୋ। ଗୀତିକାର ଜାଭେଦ ଅଖ୍ତର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ। ଶ୍ରୋତବନ୍ଧୁ, ଏହି ରଜ ହେଉଛି କୃଷି ପର୍ବ। ଏହି ରଜ ତିନି ଦିନରେ କୃଷକମାନେ ବିଶ୍ରାମ ନିଅନ୍ତି, କାହିଁକିନା ଏହି ରଜ ତିନି ଦିନରେ ବସୁମତୀ ମାଙ୍କୁ ବିଶ୍ରାମ ଦିଆଯାଏ। ଏହି ରଜ ପର୍ବ ଆମକୁ ଶିକ୍ଷା ଦିଏ, ବର୍ଷ ସାରା ଯିଏ କଷ୍ଟ କରି ଆମ ଖୁସି ପାଇଁ ସବୁ କଷ୍ଟ ସହି ଆମକୁ ଶସ୍ୟ ଦିଅନ୍ତି, ଆମକୁ ଖାଦ୍ୟ ଦିଅନ୍ତି, ତାଙ୍କୁ ବି ବିଶ୍ରାମ ଦରକାର। ଆଉ ସେଇଥିପାଇଁ ବସୁମତୀ ମାଙ୍କ ସମ୍ମାନ ଉଦ୍ଦେଶ୍ୟରେ ପାଳନ ହୁଏ ଏହି ରଜ ପର୍ବ।

ଶୁଣିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ବ୍ରହ୍ମପୁର ଶୁଣାଉଛୁ କାର୍ଯ୍ୟକ୍ରମ ମହିଳା ମହଲ, ଉପସ୍ଥାପନାରେ ପଦ୍ମଜା ପାଣିଗ୍ରାହୀ।

ଅଛି କିଏ ଲୁଡୁଥ କିଏ ପୁଣି ଖେଳେ କଉଡି ପାଦରେ ଅଳତା ମଥାରେ ଚନ୍ଦନ ହାତେ ନାଲି ମଞ୍ଜୁ ଆଦି ନୂଆ ଶାଢୀ ପିନ୍ଧି କୁଆଁରୀ ଝିଅଟି ପାଳୁଛି ତାସି ସରଜ ବାହା ହୋଇ ନୂଆ ବୋହୁ ହୋଇଛ ଆର ବରଷକୁ ଶାଶୁଘର ଯିବ ରଜ ସଜ ତା ଶାଶୁଘର ଯିବ ରଜର ସଜ ଏଇ ତ ରଜ ମଉଜ ଭେଦଭାବ ରୋଷ ଭୁଲି ସବୁ ସଭିଏଁ ଯେ ସଜ ବାଜ ସଭିଏଁ

ଆପଣମାନେ ରଜ ଉପଲକ୍ଷେ ଆଜି ଶୁଣୁଛନ୍ତି ଏକ ବିଶେଷ କାର୍ଯ୍ୟକ୍ରମ ରଜ ମଉଜ।

ରାଜା ଆସି ମନେ ପଡ଼େ ପିଲାଦିନ, ଦିନେ ଦୁଇ ଦିନ ଆଗରୁ ନୁହେଁ, ମାସକ ଆଗରୁ ପ୍ରସ୍ତୁତି। କୋଉଠି ଦୋଳି ବନ୍ଧା ହେବ, କୋଉଠୁ ଦୌଡ଼ି ଆସିବ, ନୂଆ ଦୌଡ଼ିରେ ଦୋଳି ବାନ୍ଧିଲେ ତାହା ଶକ୍ତ ହେବ। ବେଳେବେଳେ ରଜ ଆସିବା ପୂର୍ବରୁ ପୁରୁଣା

କେମିତି ପିଠାପଣା ହେବ, ବନ୍ଧୁ ବାନ୍ଧବ କେବେ ଆସିବେ, କିଏ ଆସିବେ, କେମିତି ଖିଆ ପିଆର ବନ୍ଦୋବସ୍ତ ହେବ, କୋଉଠି ସମସ୍ତେ ଶୋଇବେ, ଭଲ ମନ, ଏସବୁ ପ୍ରକାରର ପ୍ରସ୍ତୁତିର ନାଁ ହେଉଛି।

ଆପଣମାନଙ୍କୁ ଆନ୍ତରିକତାର ସହିତ ପ୍ରଣାମ ଓ ନିରାମୟ ଜୀବନର କାମନା। ମୁଁ ବ୍ରହ୍ମପୁରରୁ ସମାଜସେବିକା ସରିତା ପଣ୍ଡା। ମୋତେ ଆଜି ଆମ ଓଡ଼ିଶାର ନିଆରା ପାରମ୍ପରିକ ପର୍ବ ରଜ, ଯାହାକି ଆମ ପରମ୍ପରାର କାହାଣୀ, ସେ ବିଷୟରେ କିଛି କହିବାକୁ ସୁଯୋଗ ଦେଇଥିବାରୁ ମୁଁ ବହୁତ ଖୁସି ଆଉ କୃତଜ୍ଞ। ଆପଣ ସମସ୍ତଙ୍କୁ ରଜ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସାଧାରଣତଃ ଜ୍ୟେଷ୍ଠ ମାସର ଶେଷ ଦିନ ଓ ଆଷାଢ଼ ମାସର ପ୍ରଥମ ଦୁଇ ଦିନ ଆମେ ରଜ ପାଳିଥାଉ। କେତେକ ସ୍ଥାନରେ ରଜ ଚାରିଦିନ ପାଳନ କରାଯାଏ। ଏହି ସମୟରେ ଆମ ସମସ୍ତଙ୍କ ଘରକୁ ପ୍ରାୟତଃ କୁଣି ଆସନ୍ତି। ପହଲି ରଜରେ ସକାଳୁ ସକାଳୁ ଉଠି ପରିଷ୍କାର ପରିଚ୍ଛନ୍ନ ଭାବେ ସ୍ନାନ କରି ଆମେ ସମସ୍ତେ ଝିଅ ବୋହୂମାନେ ନୂଆ ଲୁଗା ପିନ୍ଧୁ, ପାଦରେ ଅଳତା ଲଗାଉ, ମଥାରେ କୁକୁମ, ବେଣୀରେ ଫୁଲ, ହାତରେ ମେହେନ୍ଦି ଆଦି ବିଭିନ୍ନ ଚିତ୍ର କରି ସଜବାଜ ହେଇଥାଉ। ଗାଁ ମାନଙ୍କରେ ତୋଟା ବାଡ଼ି, ଅନେକ ବଡ଼ ଗଛ, ଆଉ ସହର ମାନଙ୍କରେ ବରଗଛ, ଆମ୍ବ ଗଛ କି ଅନ୍ୟାନ୍ୟ ବଡ଼ ଗଛ ଗୁଡ଼ିକରେ ଆମ ପାଇଁ ଦୋଳି ବନ୍ଧା ହେଇଥାଏ। ଆମେ ସମସ୍ତେ ଭେଦଭାବ ଭୁଲି ରଜ ଗୀତ ଗାଇ ଦୋଳି ଖେଳୁ। ଘରେ ବସି ତାସ୍, ଲୁଡ଼ୁ, କ୍ୟାରମ୍ ଆଦି ଖେଳିଥାଉ। ସାଙ୍ଗମାନଙ୍କ ସହିତ ବାହାରକୁ ବି ବୁଲିବାକୁ ଯାଉ। ଏଇ ତିନି ଦିନ ଆମ ସମସ୍ତଙ୍କୁ ପୁରା ବିଶ୍ରାମ, ଏମିତିକି ପରିବା ବି କାଟିବାକୁ ପଡ଼େନି। ଘରେ ପୋଡ଼ ପିଠା, କାକେରା, ଆରିସା, ଚକୁଳି ପିଠା, ମଣ୍ଡା ପିଠା, ଖେଚିଡ଼ି ଓ ଚାଉଳ କ୍ଷୀରି ଇତ୍ୟାଦି ତିଆରି ହେଇଥାଏ। ଆମେ ରସଗୋଲା ଆଉ ବିଭିନ୍ନ ପ୍ରକାର ମିଠା ଆଦି ମଧ୍ୟ ଖାଇଥାଉ। ତା ସହିତ ଆମ୍ବ, ପଣସ, ତରଭୁଜ ଓ ପାନ ଆଦି ବି ଖାଉ। ଆମେ ଏଇ ଦିନ ଗୁଡ଼ିକରେ ଭୂମି ଉପରେ ଖାଲିରେ ଶୋଉନା। ଗାଁ ମାନଙ୍କରେ କଦଳୀ ପାଟୁଆରେ ଜୋତା କରିକି ଝିଅ ବୋହୂମାନେ ପିନ୍ଧନ୍ତି, କାହିଁକି ନା ଏଦିନ ବସୁମତୀ ମାଆକୁ ସ୍ପର୍ଶ କରାଯାଏ ନାହିଁ। ତେଣୁ ରଜ ହେଉଛି ଝିଅମାନଙ୍କର ଖୁସି ଆନନ୍ଦର ପର୍ବ, ଓଡ଼ିଶାର ଏକ ପ୍ରସିଦ୍ଧ ପର୍ବ। ରଜ ଶବ୍ଦ ହେଉଛି ଗୋଟେ ସାଂସ୍କୃତିକ ଶବ୍ଦ ବା ସଂସ୍କୃତରୁ ଏ ଶବ୍ଦ ଆସିଛି। ଏହାର ଅର୍ଥ ହେଉଛି ରଜସ୍ୱାଳା, ମାନେ ଏଇ ଦିନ ଆମ ଧରିତ୍ରୀ ମା ଋତୁମତୀ ହୁଅନ୍ତି। ସାଧାରଣତଃ ଯେଉଁ କଥାକୁ ଦୁନିଆ ଲୁଚେଇକି ପରିପ୍ରକାଶ କରେ, ସେଇ କଥାକୁ ଆମ ଓଡ଼ିଶାବାସୀ ଅତି ଆନନ୍ଦରେ ପାଳିଥାନ୍ତି। ଏହା ନାରୀତ୍ୱ ଓ ମାତୃଶକ୍ତିର ଏକ ମହତ୍ୱପୂର୍ଣ୍ଣ ଉତ୍ସବ। ରଜ ପର୍ବ ସର୍ବତ୍ର ପ୍ରମାଣ କରିଥାଏ ଯେ ଝିଅମାନେ ଘରର ବୋଝ ନୁହନ୍ତି, ଏମାନେ ହେଉଛନ୍ତି ଘର ପାଇଁ ଲକ୍ଷ୍ମୀ। ତେଣୁ ରଜ ନାରୀଙ୍କ ମହତ୍ୱ ଓ ସମ୍ମାନର ପ୍ରତୀକ। କୁମାରୀମାନେ ରଜ ପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି ଓ ଆଚାର ସହିତକୁ ବିଧି ଭାବେ ପାଳିଥାନ୍ତି ଏବଂ ଭବିଷ୍ୟତରେ ସେମାନେ ଯେତେବେଳେ

ମିଥୁନ ସଂକ୍ରାନ୍ତି ମାନେ ଏଇ ଦିନ ସୂର୍ଯ୍ୟ ମିଥୁନ ରାଶିକୁ ପ୍ରବେଶ କରନ୍ତି ଆଉ ବର୍ଷା ଋତୁର ଆଗମନ ହୁଏ। ତୃତୀୟ ଦିନ ହେଉଛି ଭୂମି ଦାହ ବା ଭୂମି ଦହନ, ମାନେ ଏହି ସମୟରେ ମାଟିକୁ ଖୋଳି କୌଣସି ଚାଷ କାମ ବା ହଳ ଲଙ୍ଗଳ କରାଯାଏ ନାହିଁ। ମାଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନ କ୍ଷମ ହେବାକୁ ଯାଉଥିବା ମାଟି ମାକୁ ରଜର ଚାରିଦିନ ବିଶ୍ରାମ ଦିଆଯାଏ ବୋଲି ଆମର ଲୋକ ବିଶ୍ୱାସ ରହିଛି। ଚତୁର୍ଥ ଦିନ ହେଉଛି ବସୁମତୀ ସ୍ନାନ। ଏଇ ଯୋଉ ରଜର ଚାରିଦିନ, ଏସବୁ ଦିନ ଘରର ଝିଅ ବୋହୂମାନେ ଠାକୁରାଣୀଙ୍କୁ ପୂଜା ବା ଅନ୍ୟ କୌଣସି ପୂଜା କାମ କରନ୍ତିନି। ବସୁମତୀ ସ୍ନାନ ଦିନ ଘରଦ୍ୱାର ଗଙ୍ଗା ପାଣିରେ ପୋଛା ହୁଏ, ତାପରେ ଶୀଳ ଓ ଶୀଳପୁଆକୁ ପୂଜା କରାଯାଏ। ଏହାପରେ ପୃଥିବୀ ପୃଷ୍ଠରେ ମାଟି ସହିତ ମେଘର ମିଳନରେ ଭୂମିରେ ଖୁବ୍ ସୁନ୍ଦର ଫସଲ ହୁଏ ଏବଂ ଏହି କାରଣରୁ ଧରିତ୍ରୀ ମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଇଥାଏ। ସମାଜର ମୁଖ୍ୟ ଅର୍ଥନୀତି କୃଷି, ତେଣୁ ଚାଷ କାର୍ଯ୍ୟ ଭଲ ହେବା ଓ ଫସଲ ଅତ୍ୟଧିକ ଅମଳ ହେବା ଲକ୍ଷ୍ୟରେ ପ୍ରତ୍ୟେକ ଚାଷୀ ମା ବସୁନ୍ଧରାକୁ ପୂଜା କରିଥାନ୍ତି। ଆବହମାନ କାଳରୁ ଛୁଆଁ ଅଛୁଆଁ ସବର୍ଣ୍ଣ ଅସବର୍ଣ୍ଣ ଆମର ଦଳିତ ବନବାସୀର ବନ୍ଧନକୁ ଭାଙ୍ଗି ରଜ ପର୍ବ ସବୁ ଓଡ଼ିଆଙ୍କୁ ଏକ ସୂତ୍ରରେ ବାନ୍ଧି ଗାଁ ଗାଁରେ ସାମାଜିକ ଏକତାର ପରିଚୟ ଦିଏ। ନାରୀ ସମ୍ମାନ, ସଶକ୍ତିକରଣ ଏବଂ ସ୍ୱାଧୀନତାର ପର୍ବ ଭାବେ ଏହା ପ୍ରତ୍ୟେକ ଓଡ଼ିଆଙ୍କ ସବୁଠୁ ଅପେକ୍ଷିତ ପର୍ବ। ଏହା ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିଥାଏ। ସେହିପରି ପୁରୁଷଙ୍କ ପାଇଁ ଏହା ଶକ୍ତି, ସାମର୍ଥ୍ୟ, ସୌନ୍ଦର୍ଯ୍ୟ ଓ ଭାଇଚାରାର ପର୍ବ ହୋଇଥାଏ। ପ୍ରତି ଗାଁରେ ଏହି ଚାରିଦିନ ଯୁବକମାନେ କବାଡ଼ି, ବାଗୁଡ଼ି ଆଦି ଖେଳ ଖେଳନ୍ତି। ବହୁ ସ୍ଥାନରେ କବାଡ଼ି ଖେଳର ପ୍ରତିଯୋଗିତା ହୁଏ ଏବଂ ସେଥିପାଇଁ ପୁରସ୍କାରର ମଧ୍ୟ ବ୍ୟବସ୍ଥା ହୋଇଥାଏ। ପ୍ରଚଣ୍ଡ ଗରମରେ ଧରଣୀ ଅସହାୟ ହୋଇ ରହୁଥିବା ବେଳେ ରଜର ପଦାର୍ପଣ ଆମକୁ ବିମୋହିତ କରେ। ଆଜିକାଲି ପ୍ରାୟତଃ ଦେଖାଯାଉଛି ରଜର ମଜା ଟିକେ କମି ଆସୁଛି, ଯେଉଁଠିକି ବିଦେଶରେ ରହୁଥିବା ଆମ ଓଡ଼ିଆମାନେ ଏହାକୁ ଆଜି ପର୍ଯ୍ୟନ୍ତ ପାଳନ କରି ଆସୁଛନ୍ତି। ବିଶେଷ କରି ଜର୍ମାନୀ ଆମେରିକାରେ ବସବାସ କରୁଥିବା ଓଡ଼ିଆ ଆମ ପରମ୍ପରାକୁ ଜୀବିତ ରଖିବା ପାଇଁ ଖୁବ୍ ଜାକଜମରେ ରଜ ପର୍ବ ପାଳନ କରୁଛନ୍ତି। ତାହେଲେ ଆସନ୍ତୁ ଆମେ ସମସ୍ତେ ଆମର ଏ ନିଆରା ପର୍ବ ରଜକୁ ଗ୍ରାମାଞ୍ଚଳ ପରି ସହରମାନଙ୍କରେ ମଧ୍ୟ ପାରମ୍ପରିକ ରୀତିରେ ପାଳନ କରିବା ଏବଂ ଆମର ପରମ୍ପରାକୁ ପୁନର୍ବାର ଉଜ୍ଜୀବିତ କରିବା।

ଆଖି ରୁହନ୍ତି। ବସୁମତୀ ଗାଧୁଆ ଦିନ ଭୂମି ସହ ସେମାନେ ମଧ୍ୟ ସ୍ନାନ କରିଥାନ୍ତି। ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଅନ୍ୟ ଅଞ୍ଚଳଗୁଡ଼ିକରେ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ଏହି ପର୍ବ ପାଳନ ଲାଗି ବନ୍ଦ ହୋଇଥାଏ। ସମସ୍ତେ ନୂଆ ପୋଷାକ ପିନ୍ଧି ଗାଁକୁ ବୁଲିଯାଆନ୍ତି, ତେଣୁ ସେହି ସମୟରେ ଗାଁଗୁଡ଼ିକ ଖୁବ୍ ଉତ୍ସବମୁଖର ହୋଇଉଠେ। ବର୍ଷ ସାରା କିଏ ଗାଁକୁ ଆସୁ ନ ଆସୁ, ରଜ ସମୟରେ କିନ୍ତୁ ଗାଁକୁ ଆସିବାର ସୁଯୋଗ କେହି ହାତ ଛଡ଼ା କରନ୍ତି ନାହିଁ। ରଜ ତିନି ଦିନରେ କିଛି କାମ ନଥିବାରୁ ସମସ୍ତେ ପ୍ରାୟତଃ ସେହି ଦିନଗୁଡ଼ିକରେ ବୁଲାବୁଲି କରିବା, ଦୋଳି ଖେଳିବା, ମୌଜ ମଜଲିସ୍ କରିବା, ସିନେମା ଦେଖିଯିବା, ବସି କଥାବାର୍ତ୍ତା ହେବା, ବନ୍ଧୁବାନ୍ଧବଙ୍କ ଘରକୁ ବୁଲିଯିବା, ପରିବାରର ସମସ୍ତେ ଯିଏ ଯେଉଁଠି ଥାଉ ନା କାହିଁକି ନିଜ ଗାଁକୁ ଆସି ଉତ୍ସବ ମନେଇଥାନ୍ତି, ଏକାଠି ହୋଇଥାନ୍ତି। ଆମ ଓଡ଼ିଆ ଘରଗୁଡ଼ିକରେ ରଜକୁ ମୌଜ ମଜଲିସ୍ରେ ପାଳନ କରିବାର ପରମ୍ପରା ଖୁବ୍ ନିଆରା। ସେଇଥିପାଇଁ ତ କୁହାଯାଏ ରଜ ରଜ ହୁଅ ସଜପାଜ ଆଉ ମାତି ଯାଉ କରି ରଜ ମଉଜ।

ମୁଁ ସୌଦାମିନୀ ତ୍ରିପାଠୀ। ରଜ ପର୍ବ ଉତ୍କଳର ଲୋକ ଉତ୍ସବ, ଏହି ବିଷୟରେ କିଛି ଉପସ୍ଥାପନା ରଖୁଅଛି। ଓଡ଼ିଶାର କୃଷି ସମ୍ବନ୍ଧୀୟ ଲୋକ ଉତ୍ସବ ହେଉଛି ରଜ ପର୍ବ। ଲୋକମାନଙ୍କ ହୃଦୟରେ ନୂତନ ଉତ୍ସାହ, ଉଦ୍ଦୀପନା, ଶକ୍ତି ଓ ପ୍ରେରଣା ଯୋଗାଇବା ହେଉଛି ପ୍ରାଚୀନ କାଳରୁ ପାଳିତ ହେଉଥିବା ରଜ ପର୍ବର ମୁଖ୍ୟ ଉଦ୍ଦେଶ୍ୟ। କେତେକଙ୍କ ମତରେ ର ଅର୍ଥ ହେଉଛି ପୃଥିବୀ ଓ ଜ ଅର୍ଥ ଜାତ। ରଜ ପର୍ବର ଅର୍ଥ ହେଉଛି ପୃଥିବୀରୁ ଜାତ ପର୍ବ। ପୃଥିବୀ ପୃଷ୍ଠରେ ପଞ୍ଚଭୂତରୁ ଜାତି, ପ୍ରାଣୀ ଓ ଉଦ୍ଭିଦ ଜଗତର ହିତରେ ମା ବସୁମତୀ ପୂଜନ ହେଉଛି ଏହି ପର୍ବର ମୂଳ କଥା। ଆଷାଢ଼ ମାସରେ ମେଘ ଓ ମାଟିର ମିଳନ ହେଉଛି ସୃଷ୍ଟିର ଏକ ସ୍ୱାଭାବିକ ବିଚିତ୍ର ଲୀଳା। ଏଇଥିପାଇଁ ତ ରଜ ସମୟରେ ପୃଥିବୀ ରଜଶଳା ହୁଏ ବୋଲି ବିଶ୍ୱାସ କରାଯାଏ। ରଜ ପୂର୍ବରୁ ବୁହାଯାଇଥିବା ଧାନ ଅପେକ୍ଷା କରିଥାଏ ବର୍ଷାକୁ। ରଜ ତିନି ଦିନ ଓଡ଼ିଶାର ଚାଷୀ ଭାଇମାନଙ୍କର ଅବସର ବିନୋଦର ସମୟ। କଠିନ ପରିଶ୍ରମ ପରେ ବିଶ୍ରାମ ଓ ଆନନ୍ଦମୁଖ ହେବା ପ୍ରକୃତିର ନିୟମ। ମାଟି ଖୋଳିବା, ତାଡ଼ିବା, ଭୂମି ନ ଛୁଇଁବା ବା ରଜଶଳା ସମୟରେ ନାରୀମାନଙ୍କୁ ନ ଛୁଇଁବା ଧର୍ମ ଅଟେ। ଜ୍ୟେଷ୍ଠ ମାସର ଶେଷ ଦିନ ବା ମାସାନ୍ତରେ ପହିଲି ରଜ, ତା ପରଦିନ ରଜ ସଂକ୍ରାନ୍ତି, ରଜ ସଂକ୍ରାନ୍ତି ପରଦିନକୁ ଭୂମିଦାହ ଦିବସ କୁହାଯାଏ। ଭୂମିଦାହ ପରଦିନ ରଜଶଳା ବସୁଧାର ବସୁମତୀ ସ୍ନାନ ଦ୍ୱାରା ରଜ ପର୍ବର ସମାପ୍ତି ଘଟେ। ରଜ ସମୟରେ ପୃଥିବୀ ରଜଶଳା ହୋଇଥିବାରୁ ରଜରେ କୁମାରୀମାନଙ୍କୁ ଭୂମିରେ ଚାଲିବାକୁ ମନା, କୌଣସି ଜିନିଷ କଟାକଟି କରିବାକୁ ମନା, ତେଣୁ ଗୁଆ ଖୋଳପା ଓ କଦଳୀ ବାସୁଙ୍ଗା ପିନ୍ଧି ଚାଲିଥାନ୍ତି। ଏବେ ଚପଲ ପିନ୍ଧି ଚାଲୁଥିବା ଦେଖାଯାଉଛି। କୁମାରୀ କନ୍ୟାମାନେ ଫଳମୂଳ ଓ ପିଠା ମିଠା ଖାଆନ୍ତି, ପଣା ପିଅନ୍ତି। ଓଡ଼ିଶାର ଲୋକେ ବନ୍ଧୁବାନ୍ଧବମାନଙ୍କ ଘରକୁ ପିଠାପଣା, ମିଠାଫଳ ଓ ତରକାରୀ ସ୍ୱାଦିଷ୍ଟ ଜିନିଷ ନେଇ ଆସିଥାନ୍ତି। ଏହାଦ୍ୱାରା ଭାବର ଆଦାନ ପ୍ରଦାନ ହୁଏ। ନୂଆ ଲୁଗାପଟା ପିନ୍ଧି ପିଠାପଣା ଖାଇ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ସମ୍ପର୍କୀୟମାନଙ୍କ ମେଳରେ ଗୀତ ଗାଇ ରଜ ଦୋଳିରେ ଝୁଲି କିମ୍ବା ତାସ୍, ଲୁଡ଼ୁ, ବାଗୁଡ଼ି ଖେଳି ରଜ ତିନି ଦିନ ସମୟ ଅତି

ସୁନା କି ଭଉଣୀ ପୁଣି ଗୀତ ଗାଏ ମନା ମତାଣିଆ ଗୀତ ବୋଳି ମୁଣ୍ଡେ ଦେଲି କଳା ପ୍ରଥମେ ବନ୍ଦିଲି ସର୍ବମଙ୍ଗଳା ସର୍ବମଙ୍ଗଳା ସରତୀ ଉଠିବ ଗଳା ଆଉ କେଉଁଠି ରଜ ଦୋଳି ଗୀତର ରାଗିଣୀ ବନସ୍ତେ ଡାକିଲା ରଜ ବରଷ କେ ଥରେ ଆସିଛି ରଜ ଆସିଛି ରଜ ଲୋଘେନି ନୂଆ ସଜ ବାଜ ରାଶିରୁ ଛାଡ଼ିଲା ଚୋପା ଗୋଡ଼ରେ ନାଇଛୁ ସରୁ ଅଳତା ସରୁ ଅଳତା ଲୋ ମଥାରେ ସିନ୍ଦୁର ଡୋପା ରଜପନାରେ ଗୁଆ ଅଳେଇଚ ଗୁଜୁରାତି ଖଇର ନଡ଼ିଆ ଖଣ୍ଡ ଆଦି ବିଭିନ୍ନ ପ୍ରକାର ସୁବାସିତ ପଦାର୍ଥ ବିଭୃତ ହୋଇଥାଏ। ଢୋଲ ମହୁରୀ ଆଦି ବାଦ୍ୟ ତାଳେ ତାଳେ ଯୁବକମାନେ ବାଗୁଡ଼ି ଖେଳନ୍ତି। କେଉଁଠି ଖେଳ ପ୍ରତିଯୋଗିତା ତ କେଉଁଠି ବାଦିପାଲା କିମ୍ବା ଅପେରା ପ୍ରତିଯୋଗିତା ଅନୁଷ୍ଠିତ ହୁଏ। କେଉଁ ଗ୍ରାମରେ ଗ୍ରାମ ଦେବୀଙ୍କ ମାଜଣା ତ ଅନ୍ୟ କେଉଁ ଗ୍ରାମ ବା ସହର ହରିହାଟ ଜାଗଜ୍ଞ ଭଜନ କୀର୍ତ୍ତନ ହେଉଥାଏ। ରଜ ପର୍ବ ସ୍ୱାଗତ କରେ ବର୍ଷା ଋତୁକୁ। ମାଟି ମାତାକୁ ଓ ଦେବତାକୁ ପୂଜା କରାଯାଏ। ମାଟି ଶସ୍ୟଦାତା ପିଣ୍ଡ କରତା ମାଟି ହେଜଇ ନାନା ରଙ୍ଗେ କଥା ମାଟି ଲାଗି ବଡ଼ ଲୋକ ବୋଲାନ୍ତି ବିପ୍ତ ଦେବତା ପରଜା ପାଳନ୍ତି। ମାଟିକୁ ଆଗେ ଦଣ୍ଡବତ କର ଗୁରୁ ଚରଣ ମାଟି ଅଙ୍ଗେ ବୋଳ। ରଜ ତିନି ଦିନକୁ ଭୂ ଖନନ ବାରଣ କରାଯାଇ ଧରିତ୍ରୀ ମାଆକୁ ବିଶ୍ରାମ ଦେବା ସହିତ ମାତୃଜାତି ମଧ୍ୟରେ ଉତ୍ସାହ ଓ ନୂତନ ଶକ୍ତି ଜାଗ୍ରତ କରିବା ରଜ ପର୍ବର ମୁଖ୍ୟ ଉଦ୍ଦେଶ୍ୟ। ଅବିବାହିତ ଝିଅମାନଙ୍କୁ ଭବିଷ୍ୟତ ନାରୀ ଭୂମିକାରେ ଅବତୀର୍ଣ୍ଣ ହୋଇ ସୁଚାରୁରୂପେ କର୍ତ୍ତବ୍ୟ ସମ୍ପାଦନ କରିବାର ଆଚାର ସଂହିତା ଶିକ୍ଷା ହେଉଛି ରଜ ପର୍ବର ଚଳଣୀ। ବସୁମତୀ ସ୍ନାନ ହେଉଛି ବସୁଧା ପ୍ରତି ଭକ୍ତିଭାବ ଜାଗ୍ରତ ସ୍ୱରୂପ। ବିଧାଗ ସମୟ ନେଉଛି ବିଦାୟ ଗୋଟିଏ ବରଷ ପାଇଁ ମୌସୁମୀ ଧରି ଆଗମନ କଲା ଏ ରଜ ଉତ୍କଳ ଭୂଇଁ ଆମ ଓଡ଼ିଶାର ଜାତୀୟ ପର୍ବ ବୋଲି ହୁଏ ଏ ଗଣା ଭାରତ ମଧ୍ୟରେ ଅନରାଜ୍ୟରେ ରଜ ପର୍ବ ଜଣା। ତେବେ ଏଇସବୁ ଭଳି ଲୋକନୃତ୍ୟ ଲୋକଗୀତ ପରିଚାଳନା କରି ଲୋକମାନେ ବହୁତ ମଜା ନେଇଥାନ୍ତି। ରଜର ପ୍ରଥମ ଦିନକୁ ପହିଲ ରଜ ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଇଥାଏ। ଚତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ। ପ୍ରକୃତିରେ ରଜ ମୁଖ୍ୟତଃ ଏକ ନାରୀ କୈନ୍ଦ୍ରିକ ତଥା କୃଷି ଭିତ୍ତିକ ପର୍ବ କିନ୍ତୁ ମା ମାଟିକୁ ସମ୍ମାନ ଜଣାଇ କିପରି ଆମର ଧର୍ମ ଓ ସଂସ୍କୃତି ପ୍ରତୀକ ଭାବେ ପର୍ବ ପାଳନ କରାଯାଏ ଏହା ହିଁ ଆମର ସଂସ୍କୃତିର ମୂଳ ଲକ୍ଷ୍ୟ ଏବଂ ପରିଚୟ ଅଟେ।

ରଜ ପର୍ବ କହିଲେ ସାଧାରଣ ଆମେ ରଜର ତିନି ଦିନ, ପହିଲି ରଜ, ରଜ ସଂକ୍ରାନ୍ତି ଏବଂ ଶେଷ ରଜ, ଆଉ କେଉଁଠି କେଉଁଠି ବସୁମତୀ ସ୍ନାନ ଦିନକୁ ମଧ୍ୟ।

ଘରବାରି ସଫା କରିବା ଏହିସବୁ କାମ ସବୁ ରଜ ପୂର୍ବରୁ ହିଁ ସାରିଦେବାକୁ ହେଇଥାଏ। କାରଣ ଏହି ଦିନମାନଙ୍କରେ ମୁଖ୍ୟତଃ ଝିଅ ବୋହୂମାନେ କୌଣସି କାମ କରିବାକୁ ବାରଣ ଥାଏ। ସେମାନେ କେବଳ ନୂଆ ପୋଷାକ ଏବଂ ଅଳଙ୍କାର ପିନ୍ଧି ଅଳତା ସିନ୍ଦୁର ଫୁଲ ନାଇ ନିଜକୁ ସଜେଇଥାନ୍ତି। ବଡ଼ ବଡ଼ ଗଛର ଶାଖାରେ ସେମାନଙ୍କ ପାଇଁ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ଦୋଳିକୁ ସେମାନେ ଖେଳିଥାନ୍ତି। ଇଏ ହେଉଛି ଆମ ରଜ ପର୍ବ। ତେବେ ଏହି ରଜ ପର୍ବ ଆସିଲେ ପିଲାଦିନର କଥାଗୁଡ଼ିକ ବି ବେଶ ମନେ ପଡ଼େ। ଯେମିତିକି ରଜକୁ ସଜେଇବା ପାଇଁ ବୋଉ କେମିତି ତରତର ହେଇ ଢିଙ୍କିରେ ଚୁନା କୁଟିବାର ଦୃଶ୍ୟ, ରଜ ପୂର୍ବରୁ ପିଠା ହେବ ବୋଲି ଚୁନା କୁଟା ହୋଇଥାଏ। ବେଳେବେଳେ ଆମେ ବୋଉକୁ ଏତେ ବ୍ୟସ୍ତ କରି ପକଉ ଯେ ବୋଉ ଜଲ୍ଦି ଦୋଳି ବାନ୍ଧେ, ବୋଉ ଜଲ୍ଦି ଦୋଳି ବାନ୍ଧେ, ଆମେ ଖେଳିବୁ ଆମେ ଖେଳିବୁ, ତ ବୋଉ ତା ହାତରେ ହେଲା ଭଳିଆ ଦୋଳି ଗୋଟେ ବାନ୍ଧି ଦେଇଥାଏ। କିନ୍ତୁ କାଳେ ସେ ଦୋଳି ଶକ୍ତ ଅଛି କି ନାହିଁ, ମଜବୁତ ଅଛି କି ନାହିଁ, ପିଲାମାନେ ମୋର ଠିକରେ ଅଛନ୍ତି କି ନାହିଁ ବୋଲି ବାର ବାର ସେ ବାରିପଟେ ବଢା ହେଇଥିବା ଦୋଳିକୁ ଦେଖି ଯାଉଥାଏ। ସେମିତି କାହାର ଗୋଟେ ଦାଣ ପିଣ୍ଡାରେ ସମସ୍ତେ ମିଶି ବସି ଅଳତା ଲଗେଇବାରେ ଲାଗି ପଡ଼ିଥାନ୍ତି। କିଏ କାହାକୁ ଅଳିତା ଲଗେଇ ଦେଉଥାଏ, କୋଉଠି ନଣନ୍ଦ ଭାଉଜକୁ ତ କୋଉଠି ଭାଉଜ ନଣନ୍ଦକୁ। ନିଜ ଘର ପରିବାର ବୋଲି ନୁହେଁ, ସାହି ପଡ଼ିଶା ସମସ୍ତେ ଯୋଉ ବଡ଼ମାନେ ଥାନ୍ତି, ଛୋଟ ଘରର ଝିଅମାନେ ହେଉ ବା ବୋହୂମାନେ, ସେମାନଙ୍କୁ ଅଳିତା ଲଗେଇ ଦେଇଥାନ୍ତି। ଏମିତି ହେଉଛି ଆମ ଓଡ଼ିଶାର ରଜ ପର୍ବର ମଉଜ ସବୁ। ରଜ ପର୍ବ ଆପଣ ଖୁବ୍ ମଉଜ ମଜଲିସ୍ରେ ପାଳନ କରନ୍ତୁ, ସୁନ୍ଦର ଭାବରେ ସାଙ୍ଗସାଥିମାନଙ୍କ ସହିତ ମିଶି ବୁଲି ଖେଳି ହସି ବିତେଇ ଦିଅନ୍ତୁ। ଏହି ଆଶା ସହିତ ଆଜିର ରଜ ଉପଲକ୍ଷେ ଥିବା ବିଶେଷ କାର୍ଯ୍ୟକ୍ରମ ରଜ ମଉଜକୁ ଏଇଠି ରଖୁଛୁ।

0: अरे मिस्टर अय्यर, आपका घर तो 1920 से बना है ना, आज भी इतना स्ट्रॉन्ग कैसे है?
1: सिंपल है, तब भी भरोसा था और आज भी है, चेट्टीनाड सीमेंट पर।
2: मजबूती जो सालों नहीं पीढ़ियों तक चले, चेट्टीनाड सीमेंट का सुपर ग्रेड सीमेंट 64 सालों की बुनियाद के साथ। चेट्टीनाड सीमेंट, द परफेक्ट कंक्रीट चॉइस।
3: ବନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମାମନାଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁରୁ ଏଥରର ରଜରେ ସୁଭଦ୍ରା ସଖି କରିଛି ଆଙ୍କୁରି ସମୃଦ୍ଧ। ଏସଏଚ ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟ୍ଟିନାଡ ସିମେଣ୍ଟ ଉପରେ।
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ, ଚେଟ୍ଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟ୍ଟିନାଡ ସିମେଣ୍ଟ, ଦ ପରଫେକ୍ଟ କଣ୍ଡିଟ ଚଏସ।
6: ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ 12 ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୁଆର୍ଟ ସ୍କୁଲ ପାଖ, ୟୁନିଟ 8, SIRD ପରିସର, ଭୁବନେଶ୍ୱର।
7: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାସବ୍ୟାକ୍ ପାଆନ୍ତୁ। ଆଜି ବଢିଆ ଦିନ।
8: ପସିଲା UPI ପିନ୍ ଏଣ୍ଟ୍ରି କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।

ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 12 ବାଜିବାକୁ ଯାଉଛି। କିଛି ସମୟ ମଧ୍ୟରେ ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ର ମୁମ୍ବାଇରୁ।

ବୁଝାମଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତିସଂଘ ମହାସଚିବ ଏବଂ ବିଶ୍ୱ ନେତୃମଣ୍ଡଳୀ। ଫ୍ରାନ୍ସର ଏଭିଏଣ୍ଟରେ ଆଜିଠାରୁ ଆରମ୍ଭ ହେଉଛି 52ତମ G7 ଶିଖର ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। କୋଲକାତାଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ଜେୱାରସ୍ଥିତ ନୟଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆରମ୍ଭ ହେଲା ବାଣିଜ୍ୟିକ ବିମାନ ଚଳାଚଳ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଟ୍ୟୁନିସିଆକୁ 5-1 ପରାସ୍ତ କଲା ସ୍ୱିଡେନ୍। ଆମେରିକା ଓ ଇରାନ୍ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆସନ୍ତା 19 ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଉଭୟ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବ। ଇରାନ୍ ବନ୍ଦରଗୁଡ଼ିକ ଉପରେ ଆମେରିକା ନୌସେନା କରିଥିବା ଅବରୋଧକୁ ପ୍ରତ୍ୟାହାର କରି ନିଆଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି। ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ହର୍ମୁଜ୍ ପ୍ରଣାଳୀ ସାର୍ବଜନୀନ କ୍ଷେତ୍ର ପାଇଁ ଉନ୍ମୁକ୍ତ ହେବ। ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ଏହି ଚୁକ୍ତି ସେଠାରେ ଶାନ୍ତି ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବ। ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ଏବଂ ସେଠାରୁ ଇରାନ୍କୁ ପ୍ରତ୍ୟାହାର କରିବା ନେଇ ଉଭୟ ଦେଶ ମଧ୍ୟରେ 60 ଭିତରେ ଆଲୋଚନା ହେବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନ୍ର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ କହିଛି ଲେବାନନ୍ ସମେତ ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକରେ ଆଜି ରାତିରେ ସ୍ଥାୟୀ ଭାବେ ଯୁଦ୍ଧ ତଥା ଅନ୍ୟାନ୍ୟ ସାମରିକ ଅଭିଯାନ ବନ୍ଦ ରଖାଯିବ। ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ନେଇ ସୂଚନା ମିଳିବା ପରେ ଆନ୍ତର୍ଜାତିକ କ୍ଷେତ୍ରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ଶାନ୍ତି ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି। ଶ୍ରୀ ଗୁଟେରସ୍ଙ୍କ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ କହିଛନ୍ତି ସଂଘର୍ଷ ଶାନ୍ତିପୂର୍ଣ୍ଣ ସମାଧାନ, ହର୍ମୁଜ୍ ପ୍ରଣାଳୀ ଉନ୍ମୁକ୍ତ ହେବା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଏହି ଶାନ୍ତି ଚୁକ୍ତିନାମା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃମଣ୍ଡଳୀ ଆମେରିକା ଓ ଇରାନ୍ ମଧ୍ୟରେ ହେବାକୁ ଥିବା ଶାନ୍ତି ଚୁକ୍ତିକୁ ସ୍ୱାଗତ କରିଛନ୍ତି। ଏହି ପଦକ୍ଷେପ ଏକ ପ୍ରମୁଖ କୂଟନୈତିକ ସଫଳତା ବୋଲି ବର୍ଣ୍ଣନା କରି ସେମାନେ କହିଛନ୍ତି ପଶ୍ଚିମ ଏସିଆ ଅଞ୍ଚଳରେ ସ୍ଥିରତା ଫେରାଇ ଆଣିବାରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଭାରତ ଏହି ଚୁକ୍ତିନାମାକୁ ସ୍ୱାଗତ କରିଛି। ପଶ୍ଚିମ ଏସିଆ ସଂଘର୍ଷର ଅବସାନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମରିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ବୁଝାମଣା ନୌଚାଳନା ଏବଂ ବାଣିଜ୍ୟ ସ୍ୱାଧୀନତାକୁ ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି। ଉଭୟ ଦେଶ ମଧ୍ୟରେ ଏକ ସ୍ଥାୟୀ ତଥା ଚୂଡ଼ାନ୍ତ ଚୁକ୍ତିନାମାରେ ପହଞ୍ଚିବା ପାଇଁ ବାକି ରହିଥିବା ପ୍ରସଙ୍ଗଗୁଡ଼ିକ ଉପରେ ବିଚାର ବିମର୍ଶ କରିବାକୁ ଭାରତ ଇଚ୍ଛା ପ୍ରକାଶ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଫ୍ରାନ୍ସର ଏଭିଏଣ୍ଟଠାରେ ଆଜି 52ତମ G7 ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏହି ତିନିଦିନିଆ କାର୍ଯ୍ୟକ୍ରମରେ G7 ସଦସ୍ୟ ରାଷ୍ଟ୍ର କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍, ଆମେରିକା ଏବଂ ୟୁରୋପୀୟ ସଂଘ ଯୋଗ ଦେଉଛନ୍ତି। ଏଥିସହିତ ଭାରତ, ବ୍ରାଜିଲ, ଇଜିପ୍ଟ, କେନିଆ, ଦକ୍ଷିଣ କୋରିଆ, କାତାର, ସାଉଦି ଆରବ, ସିରିଆ, ୟୁକ୍ରେନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ ସମ୍ମିଳନୀରେ ଯୋଗ ଦେବା ପାଇଁ ଫ୍ରାନ୍ସ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇଛନ୍ତି। ଭାରତ ତ୍ରୟୋଦଶ ଥର ପାଇଁ G7 ଶିଖର ଗୋଷ୍ଠୀ ସମ୍ମିଳନୀରେ ସହଯୋଗୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଧିବେଶନରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ବିଶ୍ୱ ଭୂ ରାଜନୈତିକ କ୍ଷେତ୍ରରେ ଭାରତର ଭୂମିକା ନେଇ ନିଜର ମତ ପୋଷଣ କରିବେ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ତଥା ଏକ ଦୃଢ଼ ଅର୍ଥନୀତି ସମ୍ପନ୍ନ ଏବଂ ବିକାଶଶୀଳ ରାଷ୍ଟ୍ର ଭାବେ G7 ସମ୍ମିଳନୀରେ ଭାରତ ଯୋଗଦାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦକ୍ଷିଣ ବିଶ୍ୱର ରାଷ୍ଟ୍ରଗୁଡ଼ିକୁ ସମର୍ଥନ ପ୍ରଦାନ ତଥା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଅଧିକ ବିକଶିତ କରିବା ଓ ରଣନୈତିକ ସହଭାଗିତାକୁ ମଜବୁତ କରିବା ନେଇ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଭାରତର ଭୂମିକା ଉପରେ ଆଲୋକପାତ କରିବେ। ଆସନ୍ତା 21 ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ ବୋଲି ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ସୁଦୃଢ଼ ଯୋଗାଯୋଗ ବ୍ୟବସ୍ଥା ଏବଂ ଦେଶବ୍ୟାପୀ ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିତ୍ତିଭୂମି ବିକାଶ କ୍ଷେତ୍ରକୁ ଏହି ବିମାନ ଚଳାଚଳ ପ୍ରତିଫଳନ କରିବ। ଏହି ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥାନୀୟ କୃଷକ ଏବଂ ରାଜ୍ୟବାସୀଙ୍କୁ ଜମିଦାନ ମାଧ୍ୟମରେ ସହଯୋଗ ପ୍ରଦାନ କରିଥିବାରୁ ମନ୍ତ୍ରୀ ଶ୍ରୀ ନାଇଡୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦେଶରେ ବିମାନ ବନ୍ଦର ସଂଖ୍ୟା ଏବେ ବୃଦ୍ଧି ପାଇ 165ରେ ପହଞ୍ଚିଛି। ଗତ ଦଶନ୍ଧି ମଧ୍ୟରେ ବିମାନ ବନ୍ଦର ଭିତ୍ତିଭୂମି କ୍ଷେତ୍ର ପାଇଁ 1,40,000 କୋଟିରୁ ଅଧିକ ନିବେଶ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାଇଡୁ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ମଧ୍ୟବିତ୍ତ ବର୍ଗ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାର ସେମାନଙ୍କର ଆଶା ଆକାଂକ୍ଷା ପୂରଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଗତ ଦଶନ୍ଧି ଧରି ସରକାର ସାଧାରଣ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ କ୍ରମାଗତ ଭାବେ ପ୍ରୟାସ ଜାରି ରଖିଛନ୍ତି। ଭିତ୍ତିଭୂମି ବିକାଶ, ସାର୍ବଜନୀନ ସେବାରେ ଉନ୍ନତି, ସୁଲଭ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ଶିକ୍ଷା, ସ୍ୱଚ୍ଛ ପରିବେଶ ଏବଂ ଦୈନନ୍ଦିନ ଜୀବନରେ ଖର୍ଚ୍ଚ ହ୍ରାସ କରିବା ନେଇ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ କହିଛନ୍ତି ସରକାର ଗତ 12 ବର୍ଷ ମଧ୍ୟରେ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ସୁରକ୍ଷା ଏବଂ ଜୀବନଧାରଣ ମାନରେ ଉନ୍ନତି ଏବଂ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନବୀନ କହିଛନ୍ତି ଆୟକର ଏବଂ ଜିଏସ୍ଟି ସଂସ୍କାର, ଉଜ୍ଜଳା ଯୋଜନା, ଜଳଜୀବନ ମିଶନ, ସ୍ୱଚ୍ଛ ଭାରତ, ଆୟୁଷ୍ମାନ ଭାରତ ଆଦି ବିଭିନ୍ନ ପଦକ୍ଷେପ ନାଗରିକଙ୍କ ଦୈନନ୍ଦିନ ଜୀବନକୁ ଅଧିକ ସହଜ ତଥା ସଶକ୍ତ କରିପାରିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ରହିଛି ଏବଂ ଏଲ୍ ନିନୋ ପରିସ୍ଥିତି ସତ୍ତ୍ୱେ ଖାଦ୍ୟର ଅଭାବ ରହିବ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ମାଇଣ୍ଡ ମାଇନ୍ ସମ୍ମିଳନୀକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ପରିମାଣର ମୌସୁମୀ ବର୍ଷା ହେବା ନେଇ ଆଶା କରାଯାଉଛି। ତେବେ ଖରିଫ ଋତୁ ଫସଲ ପାଇଁ ଦେଶରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ରହିଛି ବୋଲି ସେ କହିଛନ୍ତି। ଆଗାମୀ ରବି ଋତୁ ପାଇଁ ଆସନ୍ତା ନଭେମ୍ବର ମାସରୁ ସାର ଯୋଗାଣ ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ସୂଚନା ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-23717-7117, 23-3144-44, 23-3108-1 ଏବଂ 23-7710 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289044044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଖେଳାଯାଇଥିବା ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱିଡେନ୍ ବିଜୟୀ ହୋଇଛି। ମେକ୍ସିକୋର ମୁଣ୍ଟେ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସ୍ୱିଡେନ୍ ଟ୍ୟୁନିସିଆକୁ 5-1 ପରାସ୍ତ କରିଛି। ପୂର୍ବରୁ ଗତକାଲିର ମ୍ୟାଚ୍ରେ ଜର୍ମାନୀ କୁଆସାଓକୁ 7-1 ପରାସ୍ତ କରିଛି। ନେଦରଲାଣ୍ଡ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ 2-2 ଅମୀମାଂସିତ ଭାବେ ଶେଷ ହୋଇଛି। ଆଜି ଗ୍ରୁପ୍ ଏଚ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ପେନ୍ ଏବଂ କାବୋଭର୍ଦ୍ଦେ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ କହିଛି ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳ ଏବଂ ଛତିଶଗଡ଼ର ଦକ୍ଷିଣାଞ୍ଚଳ ଓ ମହାରାଷ୍ଟ୍ରର ବହୁ ଅଞ୍ଚଳରେ ଆସନ୍ତା 5 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ଏଥିପାଇଁ ପାଗ ଅନୁକୂଳ ରହିଥିବା ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୁଝାମଣା। ଆସନ୍ତା ଶୁକ୍ରବାର ଜେନେଭାରେ ସ୍ୱାକ୍ଷରିତ ହେବ। ବୁଝାମଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତିସଂଘ ମହାସଚିବ ଏବଂ ବିଶ୍ୱ ନେତୃମଣ୍ଡଳୀ। ଫ୍ରାନ୍ସର ଆଭିଏଣ୍ଟରେ ଆଜିଠାରୁ ଆରମ୍ଭ ହେଉଛି 52ତମ G7 ଶିଖର ସମ୍ମିଳନୀ।

0: ନମସ୍କାର, ଆକାଶବାଣୀ କଟକ ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନର ରେଳଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରାଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ଏବଂ ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱରଠାରେ ପତାକା ଦେଖାଇ ରେଳଯାତ୍ରାର ଶୁଭାରମ୍ଭ କରିଛନ୍ତି। ରାଜ୍ୟରୁ 1100 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଗୁଜରାଟସ୍ଥିତ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
1: ଆଜିର ଏହି ପବିତ୍ର ଓ ଐତିହାସିକ ମୁହୂର୍ତ୍ତରେ ଓଡ଼ିଶାର 1100ରୁ ଅଧିକ ଶିବଭକ୍ତଙ୍କୁ ନେଇ ଭଗବାନ ସମର୍ଥଙ୍କର ପବିତ୍ର ଧାମ ଅଭିମୁଖେ ଯାତ୍ରା କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ର ଶୁଭାରମ୍ଭ କରିବା ମୋ ପାଇଁ ଏକ ସୌଭାଗ୍ୟର କଥା। ଏହା କେବଳ ଏକ ରେଳ ଯାତ୍ରା ନୁହେଁ, ଏହା ହେଉଛି ଆମ ଆସ୍ଥା, ଭକ୍ତି ଏବଂ ଆମର ସାଂସ୍କୃତିକ ସ୍ୱାଭିମାନର ଯାତ୍ରା।
0: ପବିତ୍ର ବିନ୍ଦୁସାଗର ଜଳ କେଦାରଗୌରୀ ମନ୍ଦିର ପ୍ରାଙ୍ଗଣର ମୃତ୍ତିକାକୁ ସଂଗ୍ରହ କରାଯାଇ ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗରେ ସମର୍ପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବନ୍ତୀ ସୁରସ, ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଂଖନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 1,15,36,537 ଭୋଟରଙ୍କର ତଥ୍ୟ କମ୍ପ୍ୟୁଟରକରଣ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ପାଖାପାଖି 63% ଭୋଟରଙ୍କ ଫର୍ମର କମ୍ପ୍ୟୁଟରକରଣ ସଫଳତାର ସହ କରାଯିବା ସହିତ 99% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ଚଳିତ ମାସ 28 ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କମ୍ପ୍ୟୁଟରକରଣ ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୃତ, ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କର ନାମ ବାଦ୍ ଦିଆଯିବ ଏବଂ ଏହାପରେ ଏକ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି 108ତମ ମହାପ୍ରୟାଣ ଦିବସ। 1842 ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିବା ସଂକ୍ରାନ୍ତି ପୁରୁଷ ଫକୀରମୋହନ 1918 ରଜ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍କରଣୀୟ ହୋଇ ରହିଛନ୍ତି। ଫକୀରମୋହନ ସେନାପତିଙ୍କୁ ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ କୁହାଯାଏ। ସାଧାରଣ ଲୋକଙ୍କ ଭାଷାରେ ଲେଖି ଓଡ଼ିଆକୁ ଏକ ସ୍ୱତନ୍ତ୍ର ପରିଚୟ ଫକୀରମୋହନ ଦେଇଥିଲେ। 6 ମାଣ 8 ଗୁଣ୍ଠ ତାଙ୍କର ସବୁଠାରୁ

ତିନିଦିନିଆ ରଜ ମହୋତ୍ସବ ପାଳନ କରାଯାଉଛି। ବଦଳା ଅନଜର ବଦଳା ପ୍ରଥା, ମହିଳା ନୁହେଁ ମହିଳା ସମ୍ମାନର କଥା ବାର୍ତ୍ତା ନେଇ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ଓ ଭୂଷଣ୍ଡପୁରର ମା ଉଗ୍ରତାରାଙ୍କ ପୀଠରେ ରଜ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହେଉଛି। ତିନିଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କର ସମାଗମ ହେଉଛି। ଢେଙ୍କାନାଳ ଜିଲ୍ଲା ହିନ୍ଦଳ ଉପଖଣ୍ଡ ରଞ୍ଜଗୋଳ ଗ୍ରାମ ଓ ଢେଙ୍କାନାଳ ସହର ବନମାଳୀ ପ୍ରସାଦଠାରେ ରଜ ମହୋତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି। ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱର ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଆଧ୍ୟାତ୍ମିକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏବଂ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ 2011 ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଇଆସୁଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମସ୍ୟାର ସରଳ ସ୍ୱୀକୃତିକୁ ଅତିକ୍ରମ କରିବା ଏବଂ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିବା। ବରିଷ୍ଠମାନଙ୍କୁ ଶାରୀରିକ ମାନସିକ ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର ଜ୍ଞାତି କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକ ଆଇନସେବା କମିଟି ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ଜଣାଇବା ଏବଂ ନ୍ୟାୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଚାରପତି ବିଷ୍ଣୁପ୍ରିୟା ସାମନ୍ତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ବୃଦ୍ଧାବସ୍ଥାରେ ବରିଷ୍ଠ ନାଗରିକଙ୍କୁ ପରିବାର ଓ ସମାଜରେ ସମ୍ମାନ ଓ ନ୍ୟାୟ ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ପ୍ରତି ହେଉଥିବା ଅବହେଳା ଶାରୀରିକ ଓ ମାନସିକ ନିର୍ଯାତନା ବିରୁଦ୍ଧରେ ସଚେତନ କରିବା ଏବଂ ବରିଷ୍ଠ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ବୟସ୍କ ନାଗରିକ ଦୁର୍ବ୍ୟବହାର ସଚେତନତା ଦିବସ କୋମନାଠାରେ ପାଳିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନୀତ ଦାସ ଏଥିରେ ଯୋଗଦେଇ ବରିଷ୍ଠ ନାଗରିକ ସମାଜର ଜଣେ ବିଜ୍ଞ ଏବଂ ସମ୍ମାନସ୍ପଦ ବ୍ୟକ୍ତି ବୋଲି କହିଛନ୍ତି। ସେମାନଙ୍କୁ ସ୍ୱାଭିମାନ ସହ ବଞ୍ଚବାର ଅଧିକାର ଆଇନରେ ରହିଛି ଏବଂ ଏହାକୁ ପାଳନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଛନ୍ତି। ରାଜ୍ୟ ସରକାର ଆଗାମୀ ଦିନରେ ବିଦ୍ୟୁତ୍ ଚାଳିତ ବ୍ୟାଟେରୀ ଯାନ କ୍ରୟ କରିବେ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଇନ୍ଧନ ସଞ୍ଚୟ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ କରିବା ଲାଗି ସରକାର ପେଟ୍ରୋଲ୍ ଓ ଡିଜେଲ୍ ଚାଳିତ ନୂଆ ଗାଡ଼ି କିଣିବେ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ମଣ୍ଡଳ ଅଧୀନସ୍ଥ ବିଭିନ୍ନ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ନରସିଂହ ଭତ୍ରା ଯୋଗଦେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ କମ୍ୟୁନିଟି ହଲ୍, ଭୋଗ ମଣ୍ଡପ, କ୍ଲବ ଘର, ଅତିରିକ୍ତ ଶ୍ରେଣୀଗୃହ ଆଦିର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟଠାରେ ରାଜ୍ୟ ସରକାରଙ୍କର 2 ପୂର୍ତ୍ତି ଅବସରରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ଓ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସେ ସମ୍ପର୍କରେ ସଚେତନତା ସୃଷ୍ଟି ନେଇ ଆଲୋଚନା କରିଥିଲେ। ଆସନ୍ତା 18-24 ତାରିଖ ପର୍ଯ୍ୟନ୍ତ ବ୍ଲକ ଏବଂ ବିଭିନ୍ନ ପଞ୍ଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଖୁଜେନପାଲିଠାରେ ଏକ୍ ପେଡ୍ ମା କେ ନାମ 3.0 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ

ନୟାଗଡ଼ ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ ରେଳଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରାଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ଏବଂ ବାଲେଶ୍ୱର ରାୟଗଡ଼ା କେନ୍ଦୁଝର ମୟୂରଭଞ୍ଜ କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ପୂର୍ଣ୍ଣମିଳନ ଚଳଚ୍ଚିତ୍ରର ଗୀତଟିକୁ ଗାଇଛନ୍ତି ବିକେ ସୁମିତ୍ରା, ଜେ ସ୍ୱର୍ଣ୍ଣ ଏବଂ ସାଥୀମାନେ।

ଯୁବବଣୀ ସନ୍ଧ୍ୟା 5:30 ଏଥିରେ ଅନ୍ୟ ସାରେ ଶୁଣିବେ ଆଲୋଚନା ପ୍ରଦୂଷଣ ରୋକିବ ଇ ଯାନବାହନ ଆଲୋଚନା କରିବେ ବିନ୍ଦୁ ବଳିଆ ଦାସ ପରେ ପରେ କ୍ରୀଡ଼ା ପରିକ୍ରମା ଏବଂ ବିଜ୍ଞାନ ବିଚିତ୍ରା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 49ତମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:10।

କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ ଏହି କାର୍ଯ୍ୟକ୍ରମ ଏକା ସମୟରେ ଶୁଣିପାରୁଛନ୍ତି ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ସମୟ ଷ୍ଟୁଡିଓ ଘଟେ ସନ୍ଧ୍ୟା 5ଟା ପ୍ରଚାର କରୁଛୁ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ବାଣୀର ଆଉ ଏକ ନୂତନ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ପ୍ରଥମେ ରଜ ସଂକ୍ରାନ୍ତି ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇବା ସହ କାର୍ଯ୍ୟକ୍ରମକୁ ଆରମ୍ଭ କରିବି। ମୁଁ ଆପଣଙ୍କ ରେଡ଼ି ସାଥୀ ଜ୍ୟୋତି। ତାହେଲେ ବନ୍ଧୁ ଚାଲନ୍ତୁ ଆଉ ଜମା ଡେରି କରିବାନି ଆଉ ଆରମ୍ଭ କରିନେବା ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ଜୀବଣୀ ଏହି ସୁନ୍ଦର ଗୀତଟି ସହ।

ହଁ ବନ୍ଧୁ, ରଜ କେବଳ ଗୋଟିଏ ପର୍ବ ନୁହେଁ, ଏହା ଓଡ଼ିଆ ଘରର ଅଗଣାରେ ଫୁଟି ଉଠୁଥିବା ଅସଂଖ୍ୟ ସ୍ମୃତିର ଫୁଲ। ଏହା କେବଳ ଦୋଳିର ଝୁଲା ନୁହେଁ, ବରଂ ସମ୍ପର୍କର ଝୁଲା, ଯେଉଁଠି ହସ, ଭଲ ପାଇବା ଓ ଆପଣାପଣିଆ ଭଳି ଭାବ ଦୋଳି ଖେଳିଥାଏ। ହଁ, ରଜ ଆମକୁ ଶିଖାଇଥାଏ ଯେ ସୃଷ୍ଟିର ପ୍ରତ୍ୟେକ ଶକ୍ତିକୁ ସମ୍ମାନ କରିବା ଦରକାର, କାରଣ ନାରୀ ଓ ପ୍ରକୃତି ହିଁ ଜୀବନର ମୂଳ ଆଧାର। ସମୟ ବଦଳିଯାଏ, ପରମ୍ପରାର ରୂପ ମଧ୍ୟ ବଦଳିଯାଏ, କିନ୍ତୁ ରଜ ଆସିଲେ ଆଜି ବି ପିଲାଦିନର ସେହି ମିଠା ସ୍ମୃତି ମନର କୋଣରେ ଚୁପଚାପ ହସି ଉଠେ। ରଜ ହେଉଛି ମାଟିର ସୁଗନ୍ଧ, ମାଆର ମମତା, ଭଉଣୀର ହସ ଓ ଘରର ଅଗଣାରେ ବିଚ୍ଛୁରିତ ଅନେକ ଅକୁହା ଅନୁଭୂତିର ଏକ ସୁନ୍ଦର ମିଳନ। ରଜ ଆମକୁ ମନେ ପକାଇ ଦିଏ ଯେ ଜୀବନ କେବଳ ଦୌଡ଼ ନୁହେଁ, କେବେ କେବେ ଅଟକି ଯାଇ ନିଜ ମୂଳ, ନିଜ ମାଟି ଓ ନିଜ ଲୋକଙ୍କ ସହ ଯୋଡ଼ି ହେବା ମଧ୍ୟ ଜରୁରୀ। ହଁ ବନ୍ଧୁ, ଯେମିତି ମୁଁ କହିଲି କି ରଜ ଗୋଟିଏ ପର୍ବ ନୁହେଁ, ତେବେ ରଜ ପର୍ବ ଆସିଲା କ୍ଷଣି ଆମେ ଭୂମି ମାତାଙ୍କୁ ସମ୍ମାନ ପ୍ରଦାନ କରିଥାଉ। ଆଷାଢ଼ର ଆଗମନ ହୋଇଥାଏ, ନୂତନ ବର୍ଷା, ନୂତନ ଋତୁ, ନୂତନ ଆକାଂକ୍ଷା ସହିତ ଅପେକ୍ଷା କରିଥାଏ ଆମ ଚାଷୀ ଭାଇ ନୂତନ ଶୁଭ ସମୟକୁ। ନାରୀମାନେ ଏହି ତିନି ଦିନ ନିଜର ସବୁକିଛି ଦୁଃଖ ଜଞ୍ଜାଳ ଭୁଲି ନିଜ ସମୟକୁ ଆନନ୍ଦର ସହିତ ଅତିବାହିତ କରିଥାନ୍ତି। ବିଭିନ୍ନ ପିଠା ପଣା ମୌଜ ମଜଲିସ୍ରେ ନିଜ ଦିନଗୁଡ଼ିକୁ କାଟିଥାନ୍ତି। ଏହା ନାରୀ ଓ ପ୍ରକୃତିକୁ ସମ୍ମାନ ଦେବା ପାଇଁ ପାଳନ କରାଯାଇଥାଏ। ଆପଣମାନେ ଯେମିତି ଜାଣନ୍ତି, ଆମ ଭାରତ ବିଭିନ୍ନତାର ଦେଶ। ଆମ ଓଡ଼ିଶାରେ ମଧ୍ୟ ଜିଲ୍ଲା ବଦଳିଗଲେ, ସ୍ଥାନ ବଦଳିଗଲେ, ଅଞ୍ଚଳ ବଦଳିଗଲେ ବିଭିନ୍ନ ରୀତିନୀତିରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଆମର ଏଇଠି ଯଦି କିଛି ପର୍ବ କରାଯାଉଛି କିମ୍ବା କିଛି ରୀତିନୀତି ଥାଏ, ତ ଆମ ପାଖ ଅଞ୍ଚଳରେ ତାହା ନଥାଏ। ତେବେ ସେଥିପାଇଁ ଆମେ ଆମର କିଛି ଭଉଣୀମାନଙ୍କ ସହ କଥା ହେଇଛୁ, ଯେଉଁମାନେ କି ଅଲଗା ଅଲଗା ଜିଲ୍ଲାର। ସେମାନଙ୍କ ଅଞ୍ଚଳରେ ଏହି ରଜ ପର୍ବ କେତେ ସୁନ୍ଦର ଭାବରେ ପାଳନ କରାଯାଏ, କ'ଣ କ'ଣ ମିଠେଇ କରାଯାଏ, କ'ଣ କ'ଣ ପିଠାପଣା କରାଯାଏ, ଆଉ କ'ଣ କ'ଣ ନୂଆ ରୀତିନୀତି ସେଇ ପାଳନ କରାଯାଏ, ସେ ସମ୍ବନ୍ଧରେ

0: ପଞ୍ଚାୟତର ଚୌଧୁରୀ ଘଟଣା।
1: ନମସ୍କାର, ମୁଁ ସୁଶ୍ରୀ ଝରଣା ପ୍ରଧାନୀ ନଟଲା କହାଣ୍ଡିରୁ ଅଟେ।
2: ଆଚ୍ଛା, ଆପଣଙ୍କ ଜିଲ୍ଲାରେ ଆପଣଙ୍କ ଆଇମା ଜେଜେମା ସେମାନଙ୍କ ସମୟରେ ପୂର୍ବରୁ କିପରି ରଜ ପର୍ବ ପାଳନ ହେଉଥିଲା ଆଉ ସେତେବେଳେ କେଉଁ କେଉଁ ପରମ୍ପରା ଦେଖିବାକୁ ମିଳୁଥିଲା?
1: ପୂର୍ବରୁ ରଜ ପର୍ବକୁ ଯେମିତି ସବୁଠାରେ ପାଳନ କରାଯାଉଥିଲା ଆମ ଜିଲ୍ଲାରେ ମଧ୍ୟ ସେପରି ପାରମ୍ପରିକ ଭାବରେ ପାଳନ କରାଯାଉଥିଲା। ରଜ ପର୍ବର ଯେମିତି ମହକ ଥାଏ, ପିଠାପଣା ଖାଇବା, ଦୋଳି ଝୁଲିବା, ଏହି ସବୁ ପରମ୍ପରା, ଭାଇଚାରା ଏହି ସବୁ ଥିଲା।
0: ସମସ୍ତଙ୍କୁ ପ୍ରଥମେ ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ତେବେ ପୂର୍ବରୁ ଆଉ ବର୍ତ୍ତମାନ ରଜ ମଧ୍ୟରେ ଅନେକ ଫରକ ରହିଛି। ପୂର୍ବରୁ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିକି ପାରମ୍ପରିକ ଢଙ୍ଗରେ ଆମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରୀତିନୀତିରେ ଧରଣୀ ମାଙ୍କୁ ସମ୍ମାନ ଜଣାଇକି 5 ଦିନ ରଜ ପାଳନ କରାଯାଉଥିଲା, ଯେଉଁଟାକି ଏବେ ସାଧାରଣତଃ ବର୍ତ୍ତମାନ 3 ଦିନ ପାଳନ କରାଯାଉଛି।
3: ଯେମିତିକି ପ୍ରଶ୍ନ ଥିଲା ଆମର ଜିଲ୍ଲାରେ ପୂର୍ବରୁ ରଜ ପର୍ବ କିପରି ପାଳନ କରାଯାଉଥିଲା ଆଉ କଣ କଣ ସବୁ ପରମ୍ପରା ଦେଖିବାକୁ ମିଳୁଥିଲା, ତ ମୁଁ କହିବି କି ମୁଁ ଯେବେ ଜନ୍ମ ହେଲି, ମୁଁ ଯେବେ ଜାଣିବାର ହେଲି, ଟିକେ ବଡ ହେଲି, ସେବେଠୁ ଗଞ୍ଜାମ ଜିଲ୍ଲାରେ ଏତେ ମୁଁ ରଜ ସେଲିବ୍ରେଟ ହବାର ଜାଣିନି, ବୋଧ ହୁଏ ମୁଁ ଏତେ ଏକ୍ସପ୍ଲୋର କରିପାରେନି, କହିପାରିବିନି ସେ ଜିନିଷ, କିନ୍ତୁ ମୁଁ ଯେତିକି ଜାଣିଛି ବହୁତ ଧୁମଧାମରେ ଏମିତି ରଜ ପାଳନ ହୁଏନି, ଧୀରେ ଧୀରେ ସେ ଜିନିଷ ଆମର କମି କମି ଗଲାଣି ରଜ ପାଳନ କରିବାଟା। ତ ମୁଁ ଯେତେବେଳେ ଆମ ଆଇ ଘରକୁ ଯାଏ, ମାନେ ମୋ ଆଇ ଘର ହଉଛି ଆନ୍ଧ୍ରାରେ, ତ ସେଇ ଆନ୍ଧ୍ରାରେ ମୁଁ ଯେତେବେଳେ ଆଇ ଘରକୁ ଯାଏ, ମୋ ଆଇ ଘର ହଉଛି ଗୋଟେ ଗାଁ, ତ ସେ ଗାଁରେ ବି ଏତେ ଧୁମଧାମରେ ହୁଏ, ଧୀରେ ଧୀରେ ଗାଁ ଗାଁରେ ବି ଲୋପ ପାଇଯାଇଥିଲା ସେ ଟାଇମରେ। ଏଣ୍ଡ କୋଉଠି କୋଉଠି ଆମେ କଣ କରୁଥିଲୁ ନା, ମୁଁ ଛୋଟବେଳେ ବର ଗଛରେ ଅଛି, ଆମର ବର ଗଛରେ ଆମେ ଦୋଳି ବାନ୍ଧିକି, ଦୌଡ଼ିରେ ଦୋଳି ବାନ୍ଧିକି ଦୋଳି ଖେଳୁଥିଲୁ, ଅଳତା ଲଗାଉଥିଲୁ, ନୂଆ ଡ୍ରେସ୍ ପିନ୍ଧୁଥିଲୁ, ବହୁତ ଖୁସି ଲାଗୁଥିଲା। ଘରେ ଆସିଲା ବେଳେ ଆଇ ଆମ ପାଇଁ ବହୁତ ସାରା ପିଠା କରିଦେଇଥିବେ, ଯେମିତିକି ପୋଡ଼ ପିଠା, କାକରା ପିଠା, ପତ୍ରପୋଡ଼ା ପିଠା, ବହୁତ ଜିନିଷ କରିଦେଇଥିବେ, ପାନ କରିଦେଇଥିବେ, ଆମେ ବହୁତ ଖୁସି କରୁଥିଲୁ, ବହୁତ ସାରା ଗେମ୍ ଖେଳୁଥିଲୁ, ଇଭେନ୍ ଆମକୁ କିଛି କାମ କରିବା ପାଇଁ ବି ଦଉନଥିଲେ, ବହୁତ ଖୁସି ଲାଗୁଥିଲା। ଆକ୍ଚୁଆଲି ସେ ସମୟରେ ସେ ଜିନିଷ ଧୀରେ ଧୀରେ ଲୋପ ପାଇଗଲାଣି।
2: ଆଚ୍ଛା, ବର୍ତ୍ତମାନ ସମୟରେ ରଜ ପର୍ବ ପାଳନରେ କେଉଁ କେଉଁ ନୂଆ ପରିବର୍ତ୍ତନ ଆସିଛି ବୋଲି ଆପଣ ଅନୁଭବ କରିଛନ୍ତି?
0: ଆଗରୁ ରଜ ଯେପରି ପାଳନ ହେଉଥିଲା ତାହାର କିଛି ମାତ୍ରାରେ ପରିବର୍ତ୍ତନ ହୋଇଛି। ଏବେ କେବଳ ରଜ ଦୋଳି ପିଠାପଣା ପାନ ବିଭିନ୍ନ ପ୍ରକାର ଖେଳରେ ସୀମିତ ନ ରହିକି ବିଭିନ୍ନ ସ୍ଥାନରେ ଆମର ରଜ ମହୋତ୍ସବ ଆୟୋଜନ କରାଯାଉଛି। ଭିନ୍ନ ଢଙ୍ଗରେ ବିଭିନ୍ନ ସ୍ଥାନରେ ବିଭିନ୍ନ ନାଚ ଗୀତ ଆସର ଅଭିନୟ ସବୁ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ରଜ ପାଳନ କରାଯାଉଛି।
3: ବର୍ତ୍ତମାନ ସମୟରେ ରଜ ପାଳନରେ ପରିବର୍ତ୍ତନ କହିବାକୁ ଗଲେ ଆଜିକାଲି ପିଲାମାନଙ୍କୁ ପଚାରିବ ରଜ ପର୍ବ କଣ, ସେମାନେ କହିପାରିବେନି। ଯଦି ରଜ ପର୍ବ କଣ ପଚାରିବ, ସେଇ ଯୋଉ ଆମର ଚାଲିଛି କେତେଟା ରିଆଲିଟି ଶୋ କଣ ସବୁ ଚାଲିଛି, ସେ ସବୁର ଅଡିସନ ମେଗା ଅଡିସନ ଏଗୁଡା ଦେଖିକି ହିଁ ଯାହା ଜାଣୁଥିବେ ପିଲା ମୋ ହିସାବରେ, ୟା ଫିର୍ ଯେତିକି ସୋସିଆଲ ମିଡିଆ ହିଁ ଜାଣୁଥିବେ। କିନ୍ତୁ ରଜ ପର୍ବ ଆଜିକାଲି ମୁଁ ଯେତିକି ଦେଖୁଛି ତ ଧୀରେ ଧୀରେ ସେ ଜିନିଷ ଲୋପ ପାଇଗଲାଣି।
1: ସମୟ ସହିତ ସବୁରି ପରିବର୍ତ୍ତନ ଘଟେ, ସେହିପରି ରଜ ପାଳନରେ ମଧ୍ୟ ପରିବର୍ତ୍ତନ ଘଟିଛି। ଯେପରିକି ପୂର୍ବରୁ ଗାଁ ମାନଙ୍କରେ ଗଛ ସଂଖ୍ୟା ବହୁତ ଅଧିକ ଥିଲା, ତେଣୁ କରି ଅଧିକ ମାତ୍ରାରେ ଦୋଳି ତିଆରି ହଉଥିଲା, ଦୋଳି ଝୁଲା ହେଉଥିଲା, କିନ୍ତୁ ଆଜିକାଲି ଗଛ ସଂଖ୍ୟା କମି ଯାଇଛି, ପ୍ରକୃତି ଯେପରି ନଷ୍ଟ ହୋଇ ଚାଲିଛି, ଦୋଳି ସଂଖ୍ୟା କମି ଯାଉଛି ଏବଂ ଆମ୍ବ ତୋଟାରୁ ଘର ମୁହାଁ ହୋଇଛି ଦୋଳି ଖେଳାଟା। ତା ସହିତ ରଜ ପର୍ବରେ ଆଧୁନିକତା ଆସିଯାଇଛି, ପୂର୍ବରୁ ଆମେ ନିଜ ନିଜ ଭିତରେ ପର୍ବକୁ ସୀମିତ ରଖିଥିଲୁ, ଆଜିକାଲି ସୋସିଆଲ ମିଡିଆ ମୁହାଁ ହୋଇ ଚାଲିଲାଣି, ତା ସହିତ ଅନେକ କାର୍ଯ୍ୟକ୍ରମ, ଏହିସବୁ ପରିବର୍ତ୍ତନ ଘଟିଛି ମୁଁ ଯାହା ଲକ୍ଷ୍ୟ କରିଛି।
2: ତେବେ ରଜ ପର୍ବ ସହିତ ସମସ୍ତଙ୍କର କିଛି ନା କିଛି ଅନୁଭୂତି ଜଡ଼ିତ ହୋଇ ରହିଥାଏ, ଆପଣଙ୍କର ସେମିତି ରଜ ପର୍ବ ସହିତ ଜଡ଼ିତ କିଛି ସୁନ୍ଦର ଆଉ ସ୍ମରଣୀୟ ଅନୁଭୂତି ଅଛି କି?
3: ରଜ ପର୍ବ ସହିତ ଜଡିତ ହଁ, ମୋର ବହୁତ କିଛି ସ୍ମରଣୀୟ ଅନୁଭୂତି ରହିଛି। ସେ ଭିତରୁ ମୁଁ ଯଦି କହିବି, ଆଇ ଆମେ ଗୋଟେ ଥର ଆକ୍ଚୁଆଲି ଏମିତି ସାଙ୍ଗମାନେ ବସିକି ଆମେ କମ୍ପିଟିସନ କରିଥିଲୁ କି କିଏ କେତେଟା ପିସ୍ ପୋଡ ପିଠା ଖାଇପାରୁଛି, ଏଣ୍ଡ କୋଇନ୍ସିଡେଣ୍ଟଲି ମୁଁ ୱିନ୍ କରିଥିଲି। ବହୁତ ଖାଇନଥିଲି ଅବଶ୍ୟ, ବହୁତ ଛୋଟ ଥିଲୁ ଆମେ ସମସ୍ତେ, ମୋର ଯେତିକି ମୁଁ ଅଛି ବହୁତ ଖାଇପାରିନଥିଲି, କିନ୍ତୁ ମୁଁ 4-5 ପିସ୍ ଖାଇକି ମୁଁ ୱିନ୍ କରିଯାଇଥିଲି।
1: ରଜ ପର୍ବ ସହିତ ପିଲାଦିନର ଅନେକ ନିଆରା ଅନୁଭୂତି ରହିଛି,

0: ଆମେ ଅଳତା ଲଗେଇବା, ସେ ବି ଫୋନ ନଥିଲା, ଆମେ ଫଟୋ ଉଠେଇ ପାରୁନଥିଲୁ, ବାକି ଆମେ ନିଜକୁ ନିଜ ଆଇନରେ ଦେଖିକି ଆମେ ବହୁତ ଖୁସି ହେଇଯାଉଥିଲୁ, ଆମେ ବହୁତ ବଢିଆ ଆମେ ରଜ ସେଲିବ୍ରେଟ କରୁଥିଲୁ।
1: ଯେମିତି କହିଲି କି ମତେ ଦୋଳି ଖେଳିବା ପାଇଁ ବହୁତ ପସନ୍ଦ, ଡର ଲାଗିଲେ ବି ବହୁତ ଉତ୍ସାହକୁ ମୁଁ ଦୋଳି ଖେଳେ, ଆଉ ଦୋଳି ଖେଳିବା ପାଇଁ ସାହସ ଟିକେ କରେ, ତେବେ ପିଠା ଖାଇବାକୁ ମୁଁ ସବୁବେଳେ ଅପେକ୍ଷା କରିଥାଏ। ଅବଶ୍ୟ ପୋଡ ପିଠା ମତେ ଟିକେ ଭଲ ଲାଗେନି ଏତେ, କିନ୍ତୁ ଚକୁଳି ମୋର ବହୁତ ପସନ୍ଦ, ଆଣ୍ଡ ଚକୁଳି ଘୁଗୁନି ସେ ସବୁବେଳେ ପୂଜାପର୍ବାଣୀରେ ଅପେକ୍ଷା ଥାଏ ଚକୁଳି ଖାଇବା ପାଇଁ। ଏମିତିରେ ଅଲଗା ଦିନ ହୁଏ, ତଥାପି ପୂଜା ପର୍ବାଣୀ ସମୟରେ ଯୋଉ ଚକୁଳିଟା ହଉଛି ଅଧିକ ବାସ୍ନା ଥାଏ।
2: ଛୋଟ ବେଳର ଯେଉଁ ଆଗ୍ରହଟା ପର୍ବପର୍ବାଣୀକୁ ନେଇ ସେଇଟା ଅଲଗା ଥାଏ। ରଜ ପର୍ବକୁ ନେଇକି ମଧ୍ୟ ସେମିତି ପୋଡ଼ ପିଠା ଖାଇବା, ନୂଆ ଡ୍ରେସ୍ ପିନ୍ଧିବା, ସଜ ହେବା, ଏହିସବୁକୁ ନେଇକି ଯେଉଁ ଅନୁଭୂତି ଥିଲା ତାହା ଅନେକ ନିଆରା ଥିଲା, ଆଉ ସେଇ ବେଳର ଉତ୍ସାହ ମଧ୍ୟ ଅଲଗା ଥିଲା।
3: ଆଚ୍ଛା, ଆଜିର ପିଢ଼ି ରଜର ପାରମ୍ପରିକ ମହତ୍ଵକୁ କେତେ ମାତ୍ରାରେ ବୁଝୁଛନ୍ତି?
1: ମୋ ମତରେ ଆଜିର ପିଢ଼ି ପୂର୍ବ ଅପେକ୍ଷା ଏବେ ଧୀରେ ଧୀରେ ରଜର ପାରମ୍ପରିକ ମହତ୍ଵକୁ ବୁଝିଲେଣି, ଏବଂ ସେଥିରେ ସେମାନେ କଣ କରୁଛନ୍ତି ନା, ଆଧୁନିକତାର ଛୁଙ୍କ ଦେଇକି ଓଡ଼ିଶାର ପର୍ବପର୍ବାଣୀକୁ ଆହୁରି ଟିକେ ଅଧିକ ସୁନ୍ଦର ଆଉ ମଜାଦାର ବନାଇ ଦେଉଛନ୍ତି, ସେଇଟା ବହୁତ ବଢିଆ କଥା
3: ବୋଲି ଆପଣ ଭାବୁଛନ୍ତି।
1: ମୋ ମତରେ ଆଜିର ପିଢ଼ି ପୂର୍ବ ଅପେକ୍ଷା ଏବେ ଧୀରେ ଧୀରେ ରଜର ପାରମ୍ପରିକ ମହତ୍ଵକୁ ବୁଝିଲେଣି, ଏବଂ ସେଥିରେ ସେମାନେ କଣ କରୁଛନ୍ତି ନା, ଆଧୁନିକତାର ଛୁଙ୍କ ଦେଇକି ଓଡ଼ିଶାର ପର୍ବପର୍ବାଣୀକୁ ଆହୁରି ଟିକେ ଅଧିକ ସୁନ୍ଦର ଆଉ ମଜାଦାର ବନାଇ ଦେଉଛନ୍ତି, ସେଇଟା ବହୁତ ବଢିଆ କଥା।
0: ବିଲକୁଲ ନୁହଁ, ଆଜିର ପିଢ଼ି ରଜର ପାରମ୍ପରିକ ମହତ୍ଵକୁ ପୁରା ଭୁଲି ଗଲେଣି, କ୍ଷଣିକ ମାତ୍ରାରେ ବି ବୁଝୁନାହାନ୍ତି।
2: ମୁଁ ଯାହା ଅନୁଭବ କରିଛି, ଆଜିର ଯୁବପିଢ଼ି ରଜ ପର୍ବ ପାଳନ କରୁଛନ୍ତି ସତ, କିନ୍ତୁ ରଜ ପର୍ବ ପାଳନର ଯେଉଁ ମହତ୍ଵଟା ରହିଛି ତାହାକୁ ଉପଲବ୍ଧି କରିପାରୁନାହାନ୍ତି।
3: ଆପଣଙ୍କ ମତେ ରଜ ପର୍ବ ଓଡ଼ିଆ ସଂସ୍କୃତିକୁ କିପରି ସମୃଦ୍ଧ କରିଛି ବା କରେ?
1: ରଜ ପର୍ବଟା ଆକ୍ଚୁଆଲି ସମସ୍ତେ ଜାଣିବା ଦରକାର, ଏଇଟା ଗୋଟେ ଆମର ମାଟିର ପର୍ବ, ଏହି ରଜର ମହତ୍ଵ ସମସ୍ତେ ଜାଣିବା ଦରକାର, କାହିଁକି ପାଳନ ହୁଏ ଜାଣିବା ଦରକାର। ଓଡ଼ିଆ ମାନଙ୍କର ଯୋଉ ଖୁସିର ଗନ୍ତାଘରଟା ଆକ୍ଚୁଆଲି ଆମର ପର୍ବପର୍ବାଣି, ଓଡ଼ିଆ ସଂସ୍କୃତି ପରମ୍ପରାକୁ ବଜାୟ ରଖିବାରେ ରଜର ମହାତ୍ମ୍ୟ ଅନେକ ରହିଛି। ରଜ ପର୍ବ ଆମ ମାଟିର ପର୍ବ, ଆମ ପରିଚୟ, ଆମ ଗର୍ବ, ଆଉ ଏଥିପାଇଁ ରଜର ମହତ୍ଵଟା ସମସ୍ତେ ବୁଝିବା ଦରକାର।
0: ମୋ ମତରେ ରଜ ପର୍ବ ଓଡ଼ିଆ ସଂସ୍କୃତିକୁ ସମୃଦ୍ଧ କରୁଛି ସେଇ ସବୁ ଜିନିଷରୁ, ଯେମିତିକି କୃଷକ ଭାଇମାନଙ୍କ ପାଇଁ ଆମର ସେଟା ଗୋଟେ ବହୁତ ବଡ ଦିନ, ଆଉ ଆମେ ଝିଅମାନଙ୍କ ପାଇଁ ବି ବହୁତ ବଡ ଦିନ, ଯେମିତିକି ଆମର ମାତା ଲକ୍ଷ୍ମୀଙ୍କର ସେଇ 3 ଦିନ ବହୁତ ସ୍ପେଶାଲ ରହୁଛି, ତାଙ୍କୁ ମାନେ ପୁରା ପ୍ରିନ୍ସେସ୍ ଟ୍ରିଟମେଣ୍ଟ ମିଳୁଛି, ଆମକୁ ବି ମାନେ ବହୁତ ପ୍ରିନ୍ସେସ୍ ଭଳିଆ ଟ୍ରିଟମେଣ୍ଟ ମିଳୁଛି ଯେହେତୁ ଆମେ ଝିଅମାନେ, ତ ବହୁତ ସମୃଦ୍ଧ ରହୁଛି। ଯେମିତିକି ଦେଖ ସେ ଜିନିଷ ମାନେ ମୁଁ ଭାବୁଛି ମୋ ହିସାବରେ ସେ ଜିନିଷକୁ ଆମେ ପାଳନ କରିଲେ, ସେ ଜିନିଷକୁ ଆମେ ବଜାୟ ରଖିଲେ ହିଁ ଆମର ପରମ୍ପରାଟାକୁ ମାନେ ଆଗକୁ ଆଗକୁ ବହୁତ ଭଲ ଲାଗିବ। ବଟ ଧୀରେ ଧୀରେ ଲୋକ ପାଇଗଲାଣି, ଆଉ ଆମେ କଣ କରିବା, ଜେନେରେସନ ୱାଇଜ୍ ଆମ ହାତରେ ବି କିଛି ନାହିଁ, ଆମେ ଟ୍ରାଏ କରୁଛୁ ଯେତିକି ଆମ ହିସାବରେ ଆମ ହାତରେ ଯେତିକି ଅଛି ଆମେ ଟ୍ରାଏ କରୁଛୁ, ବଟ କହିପାରୁନି ଦୁଃଖ କଥା, ଦୁଃଖର ବିଷୟ।
2: ରଜ ପର୍ବ ଏକ ସ୍ୱତନ୍ତ୍ର ପର୍ବ, ଏହି ପର୍ବର ଅନେକ ମହତ୍ଵ ରହିଛି। ଯେଉଁ ପର୍ବରେ ଆମେ ପ୍ରକୃତିର ପରିବର୍ତ୍ତନ ବିଷୟରେ ଅବଗତ ହଉ, ପ୍ରକୃତିକୁ ସମ୍ମାନ ଦଉ, ନାରୀର ନାରୀତ୍ୱକୁ ବୁଝିପାରୁ, ଏବଂ ଋତୁସ୍ରାବ ଭଳି ବିଷୟବସ୍ତୁ ଉପରେ ସମସ୍ତେ କଥାବାର୍ତ୍ତା ହେବା ପାଇଁ କୁଣ୍ଠାବୋଧ କରୁଥିବା ବେଳେ ଆମ ଓଡ଼ିଶା ରଜ ପର୍ବରେ ଋତୁସ୍ରାବକୁ ଗୋଟିଏ ପର୍ବ ହିସାବରେ ପାଳନ କରେ, ତ ନିଶ୍ଚିତ ଭାବରେ ଏହି ପର୍ବ ଆମ ଓଡ଼ିଆ ସଂସ୍କୃତିକୁ ବହୁତ ମାତ୍ରାରେ ସମୃଦ୍ଧ କରେ।
3: ଆଚ୍ଛା, ରଜ ଆସିଲେ ଆପଣ ସବୁଠୁ ଅଧିକ କେଉଁ ଜିନିଷ ପାଇଁ ଅପେକ୍ଷା କରନ୍ତି?
0: ରଜ ଆସିଲେ ଯେହେତୁ ମୁଁ ଗୋଟେ ଝିଅ, ସବୁଠୁ ଅଳତା ଲଗେଇବା ପାଇଁ ପ୍ରଥମତଃ, ଦ୍ୱିତୀୟତଃ ମୁଁ ନୂଆ ଡ୍ରେସ୍ ପିନ୍ଧିବା ପାଇଁ, ତୃତୀୟତଃ ମୁଁ ଦୋଳି ଖେଳିବା ପାଇଁ, ଆଉ ପାନ ଖାଇବା ପାଇଁ ମୁଁ ବହୁତ ଅପେକ୍ଷା କରିଥାଏ।
1: ରଜ ଆସିଲେ ଆକ୍ଚୁଆଲି ମତେ ସବୁଠୁ ଇଣ୍ଟରେଷ୍ଟିଂ ପାର୍ଟ ହଉଛି, ସବୁଠୁ ୱେଟରେ ମୋର ଥାଏ ଯେ ରଜ ଆସିଲେ ସମସ୍ତେ ଘରକୁ ଆସନ୍ତି, ଏବଂ ଗାଁରେ ଗୋଟେ ଖୁସିର ମାହୋଲ ଦେଖାଦିଏ, ସମସ୍ତେ ଏକାଠି ହୁଅନ୍ତି, ମଜାମସ୍ତି କରନ୍ତି।

0: ସାହାଯ୍ୟ କରୁଛି ମଧ୍ୟ ଏହି ପ୍ରୋଗ୍ରାମଟି ଆମର। ଏହାସହ ଆମ ଅଞ୍ଚଳର ସ୍କୁଲ ଟପର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନକୁ ମଧ୍ୟ ଏଥିରେ ସମ୍ମାନିତ କରାଯାଉଛି। ଏବଂ ଶେଷରେ ସବୁଠୁ ବଢିଆ ରହୁଛି ଆମର ସଚେତନତାମୂଳକ ଗୋଟେ ନାଟକ ପରିବେଷଣ ରହୁଛି ଆମ ପିଲାଙ୍କ ଦ୍ୱାରା, ଆମ ଗାଁ ପିଲାଙ୍କ ଦ୍ୱାରା, ଯୋଉଟାକି ଅନ୍ୟମାନଙ୍କ ପାଇଁ ଗୋଟେ ପ୍ରେରଣା ଯୋଗାଇବ। ଏବଂ ଏଇଟା ସବୁଠାରୁ ଏଇ ଯୋଉ ଆମର କାର୍ଯ୍ୟକ୍ରମଟା ଅନ୍ୟ ଗାଁ ତୁଳନାରେ ବା ଅନ୍ୟ ଅଞ୍ଚଳ ତୁଳନାରେ ଭିନ୍ନ ନିଶ୍ଚୟ।
1: ଯେଉଁପରି ସାରା ଓଡ଼ିଶାରେ ପାଳନ କରାଯାଏ ସେହିପରି ଆମ ଜିଲ୍ଲାରେ ମଧ୍ୟ ରଜ ପର୍ବକୁ ଠିକ୍ ସେହିଭଳି ଆଗ୍ରହର ସହିତ ପାଳନ କରାଯାଏ।

ବନ୍ଧୁ ଶୁଣିଲେ ଆମର ଭଉଣୀମାନଙ୍କର ସୁନ୍ଦର ସୁନ୍ଦର କଥା। ତେବେ ଆମର ଆହୁରି ଜଣେ ଭଉଣୀ ଅଛନ୍ତି ଯାହାଙ୍କ ନାମ ହେଉଛି ସୁନିତା ଆଚାର୍ଯ୍ୟ। ସିଏ ରଜ ସମ୍ବନ୍ଧରେ କ'ଣ କହୁଛନ୍ତି, ରଜକୁ ନେଇ ତାଙ୍କର କ'ଣ ମିଠା ମିଠା ଅନୁଭୂତି ଅଛି, ଚାଲନ୍ତୁ ସେ ବିଷୟରେ ତାଙ୍କଠାରେ ଶୁଣି ନେବା।

ଜୟ ଜଗନ୍ନାଥ, ସମସ୍ତଙ୍କୁ ମୋର ନମସ୍କାର। ମୁଁ ବାଲେଶ୍ୱର ଜିଲ୍ଲାର ଜଣେ ସାଧାରଣ ଅଧିବାସୀ ସୁନିତା ଆଚାର୍ଯ୍ୟ, ଯିଏ ଅଦ୍ୟାବଧି ଏମ୍ପିସି ଅଟୋନମସ୍ କଲେଜର ITP BEd ର ଚତୁର୍ଥ ବର୍ଷର ଛାତ୍ରୀ। ସୁବର୍ଣ୍ଣ ରେଖାର ଶୀତଳ ସ୍ରୋତ, ଚାନ୍ଦିପୁରର ତରଙ୍ଗାଘର ବେଳାଭୂମି, ଧାନ କ୍ଷେତର ସବୁଜିମା ଓ ଗ୍ରାମ୍ୟ ସଂସ୍କୃତିର ମାଟି ଗନ୍ଧ ମଧ୍ୟରେ ମୋର ଜନ୍ମ ଓ ବଢ଼ିବା। ଏହି ପବିତ୍ର ମାଟିର ଲୋକ ପରମ୍ପରା, ଲୋକଗୀତ, ପର୍ବପର୍ବାଣି ଓ ଜୀବନ ଦର୍ଶନ ମୋର ଚିନ୍ତା ଓ ଚେତନାକୁ ସମୃଦ୍ଧ କରିଛି। ରଜ ପର୍ବ ମୋ ପାଇଁ କେବଳ ଏକ ଉତ୍ସବ ନୁହେଁ, ଏହା ମାଟି, ମଣିଷ ଓ ମମତାର ଏକ ଅନନ୍ୟ ମିଳନ। ଶୈଶବରୁ ଏହି ପର୍ବର ରଙ୍ଗ, ରସ ଓ ରୀତିନୀତିକୁ ଅତି ନିକଟରୁ ଦେଖିଆସିଛି। ସେହି ଅନୁଭୂତି ଓ ସଂସ୍କୃତି ଆଲୋକରେ ରଜ ପର୍ବ ସମ୍ପର୍କରେ ମୋର କିଛି ମତାମତ ମୁଁ ଆଜି ଆପଣମାନଙ୍କ ପାଖରେ ଉପସ୍ଥାପନ କରୁଛି।

ଲୋକ ଗୀତ, ଲୋକକଳା, ପାରମ୍ପରିକ ଖାଦ୍ୟ ଓ ସାମାଜିକ ସମ୍ପର୍କକୁ ଜୀବନ୍ତ ରଖିବା ଏ ରଜର ଭୂମିକା ଅତୁଳନୀୟ। ଏହା ଓଡ଼ିଆ ଜାତିର ସାଂସ୍କୃତିକ ଗୌରବର ଏକ ଚିରନ୍ତନ ପ୍ରତୀକ। ରଜ ଆସି ମୁଁ ସବୁଠୁ ଅଧିକ ଅପେକ୍ଷା କରେ ପୋଡ଼ପିଠାର ମଧୁର ସୁଗନ୍ଧ, ଦୋଳିର ଆନନ୍ଦ ଓ ପରିବାର ପରିଜନଙ୍କ ସହ ମିଳନ ମୁହୂର୍ତ୍ତ। ଏହି ପର୍ବ ମନରେ ଶୈଶବର ସ୍ମୃତିକୁ ପୁଣି ଥରେ ସଜୀବ କରିଦିଏ ଓ ମନକୁ ଏକ ଅଲୌକିକ ଆନନ୍ଦରେ ଭରିଦିଏ। ମୋ ଜିଲ୍ଲା ବାଲେଶ୍ୱର ରଜ ପାଳନର ମୁଖ୍ୟ ବିଶେଷତା ହେଉଛି ଏହାର ଗ୍ରାମ୍ୟ ସରଳତା ଓ ଲୋକ ସଂସ୍କୃତିର ଗଭୀର ପ୍ରଭାବ। ଏଠାରେ ଆଜି ମଧ୍ୟ ଅନେକ ଗାଁରେ ରଜ ଗୀତ, ଦୋଳି ଖେଳ, ପାରମ୍ପରିକ ପିଠାପଣାର ପରମ୍ପରା ଜୀବନ୍ତ ରହିଛି। ଉତ୍ତର ଓଡ଼ିଶାର ସାଂସ୍କୃତିକ ମାଧୁର୍ଯ୍ୟ, ଲୋକ ଜୀବନର ସରଳତା ଓ ପରସ୍ପର ଆତ୍ମୀୟତା ଏଠାକାର ରଜକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଏହି ମାଟିର ଗନ୍ଧ, ଏହି ମଣିଷମାନଙ୍କର ସ୍ନେହ ଓ ଏହି ପର୍ବର ଆତ୍ମୀୟତା ହିଁ ବାଲେଶ୍ୱର ଜିଲ୍ଲାର ରଜର ପ୍ରକୃତ ସୌନ୍ଦର୍ଯ୍ୟକୁ ବୃଦ୍ଧି କରେ। ଧନ୍ୟବାଦ। ନମସ୍କାର।

ଟାଇଟ୍ ରଖିବାକୁ ଚାହିଁବି। ତେବେ ଯିବା ଆଗରୁ ଆମ କାର୍ଯ୍ୟକ୍ରମ ଯଦି ଆପଣମାନଙ୍କୁ ନିହାତି ଭଲ ଲାଗିଛି ଆମକୁ ଚିଠି ଲେଖି ଜଣାଇବାକୁ ଜମାରୁ ଭୁଲେ ନାହିଁ। ଆମକୁ ଚିଠି ଲେଖିବା ପାଇଁ ଆମ ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବ୍ରହ୍ମପୁର। ଆମ ପିନ୍କୋଡ଼ଟି ହେଲା 7601। ଏହା ଛଡ଼ା ଆପଣମାନେ ଚାହିଁଲେ ଆମର ଇମେଲ୍ ଆଡ୍ରେସ୍ eirbrahmapur@gmail.com ଯାଇ ମଧ୍ୟ ଇମେଲ୍ ମାଧ୍ୟମରେ ଆମକୁ ନିଜର ମତାମତ ଜଣାଇ ପାରିବେ। ତା ସହିତ ଆପଣମାନେ ଚାହିଁଲେ ଆମର ଫେସବୁକ୍ ଆଉ ଇନଷ୍ଟାଗ୍ରାମ ପେଜ୍ ଆକାଶବାଣୀ କେନ୍ଦ୍ର ବ୍ରହ୍ମପୁରରେ ଯାଇ କମେଣ୍ଟ ସେକ୍ସନରେ ନିଜର ମତାମତ ଜଣାଇ ପାରିବେ। ଆପଣଙ୍କ ଗୋଟିଏ ଗୋଟିଏ ମତାମତ ଆମ ପାଇଁ ବହୁତ ମୂଲ୍ୟବାନ। ଆଶା କରୁଛି ଆପଣମାନେ ନିଶ୍ଚିତ ଭାବରେ ନିଜର ମତାମତ ଦେବେ। ତେବେ ଆଜିର ରଜ ସଂକ୍ରାନ୍ତି ସ୍ପେଶାଲ ଏହି ଯୁବବାଣୀ କାର୍ଯ୍ୟକ୍ରମରୁ ଆପଣମାନଙ୍କ ଠାରୁ ବିଦାୟ ନେଉଛି। ମୁଁ ଆପଣଙ୍କ ରେଡ଼ିଓ ସାଥୀ ଯଦି ରହୁଛି। ନମସ୍କାର। ଜୟ ଜଗନ୍ନାଥ।

0: ଶୁଣିଲି ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓରେ ସନ୍ଧ୍ୟା 6ଟା ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार।

ଶୁଣିଲେ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 63ତମ ଭାଗ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓ ଘଟରେ 6:25 ପ୍ରଚାର କରୁଛୁ। ପ୍ରଦୀପ୍ତ ରାଉତଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ମହମ୍ମଦ ଅଭିତ ଏବଂ ସାଥୀଙ୍କ କଣ୍ଠରେ ଦେଶଭକ୍ତି ଗୀତଟିଏ।

ମହମ୍ମଦ ଅବିଦ୍ ଏବଂ ସାଥୀଙ୍କ କଣ୍ଠରେ ଶୁଣିଲେ ଦେଶଭକ୍ତି ଗୀତଟିଏ ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓ ଘରେ 6:30 ପରବର୍ତ୍ତୀ କାର୍ଯ୍ୟକ୍ରମ ଯୁବଶକ୍ତି ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ର।

ଶକ୍ତି ଯୋଗାଉଛନ୍ତି ଏବଂ ଆମେ ମଧ୍ୟ ସେଥିରୁ ରୋଜଗାର କରୁଛେ ଆଉ ଭାରତକୁ ରେମିଟାନ୍ସ ବା ବୈଦେଶିକ ମୁଦ୍ରା ଆମ ଦେଶକୁ ଆସୁଛି ଯେମିତି ଆମେ ରପ୍ତାନୀ କଲେ ଆସେ ସେଭଳି ଭାବରେ ଯୁବବର୍ଗ ଭାରତକୁ ବହୁତ ମାତ୍ରାରେ ସମୃଦ୍ଧ କରୁଛନ୍ତି ଏଇ ଯୋଉ ଭାରତ ଏଇ ବିଶାଳ ଯୁବ ଜନସଂଖ୍ୟାକୁ ଏକ ସୁଯୋଗରେ ପରିଣତ କରିବା ପାଇଁ ଆମେ କହୁଥାଏ ଏଇଟା ହଉଛି ଡେମୋଗ୍ରାଫିକ୍ ଡିଭିଡେଣ୍ଡ ନାଁ ଶୁଣୁଥିବେ ସବୁବେଳେ ସେ କଥା ଆମେ କହୁଛେ ଏଇଟା ଗୋଟେ ସୁଯୋଗ ଭାରତର ଜନସଂଖ୍ୟା କଥା ଆମେ କହିବା ଯଦି 65% ଯୁବପିଢ଼ି ଆମ ଦେଶରେ ଅଛନ୍ତି ତାଙ୍କ ସଂଖ୍ୟା ହଉଛି ପ୍ରାୟ 35 ବର୍ଷରୁ କମ୍ ମାନଙ୍କୁ ଆମେ ଯଦି କହିବା ଛୋଟ ଛୁଆ ଜନ୍ମ ହେଇଥିବା ଛୁଆଠାରୁ 35 ବର୍ଷ ଯାଏ ସେମାନଙ୍କର ସଂଖ୍ୟା ପ୍ରାୟ 91 କୋଟି ମାନେ ସମଗ୍ର ଜନସଂଖ୍ୟାର 65%। ସେଭଳି ଭାବରେ 25 ବର୍ଷରୁ କମ୍ ବୟସର ହଉଛନ୍ତି 50%, ତାଙ୍କ ସଂଖ୍ୟା 70 କୋଟି। ଏଇ ଯୋଉ ଆମର କୁହାଯିବ ଯେ ଏଇ ଯୋଉ ହାରାହାରି ବୟସ ଯଦି ଆମେ ଦେଖିବା ଯୁବକ ମାନଙ୍କର ବହୁତ କମ୍, ଆମର ଯେମିତିକି ଚୀନରେ ଆମେରିକାରେ ପ୍ରାୟ 38 ବର୍ଷ ହାରାହାରି ବୟସ ହେଇଥିଲା ବେଳେ ଭାରତୀୟ ମାନଙ୍କର ହାରାହାରି ବୟସ ହଉଛି 28-29 ବର୍ଷ। ତାର ମାନେ ହଉଛି ଆମେ ଯୁବକ, ଭାରତ ଏକ ଯୁବମାନଙ୍କର ରାଷ୍ଟ୍ର, ତେଣୁ ଏଇଟା ଗୋଟେ ସୁଯୋଗ ବୋଲି ଆମେ କହିବା। ତେଣୁ ଆଗାମୀ 2-3 ଦଶନ୍ଧି ପର୍ଯ୍ୟନ୍ତ ପ୍ରାୟ 20-30 ବର୍ଷ ଯାଏ ଭାରତ ପାଖରେ ବିଶ୍ୱର ସବୁଠାରୁ ଅଧିକ କାର୍ଯ୍ୟକ୍ଷମ ଜନସଂଖ୍ୟା ବା ୱାର୍କିଂ ଏଜ୍ ପପୁଲେସନ୍ ରହୁଛି, ଏକଥା ଆମେ ସମସ୍ତେ ଜାଣିଥାଏ। ସେଥିଲାଗି ଭାରତକୁ ବର୍ତ୍ତମାନ ସମଗ୍ର ବିଶ୍ୱ ସମ୍ମାନ ଦେବାକୁ ଆରମ୍ଭ କରିଛି ଯୁବକମାନଙ୍କର ଦେଶ ହିସାବରେ। ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ଆମେ ସୃଷ୍ଟି କରିଛେ, ଡିଜିଟାଲ ଯେମିତି ମୁଁ କହୁଥିଲି, ଡିଜିଟାଲ ଇଣ୍ଡିଆ ଏବଂ ଗିଗ୍ ଇକୋନୋମିକୁ ଆମେ ବ୍ୟବହାର କରୁଛେ, ଫ୍ରିଲାନ୍ସିଂ, କଣ୍ଟେଣ୍ଟ କ୍ରିଏସନ୍, ଇ କମର୍ସ, ଏମିତିକି ବହୁତ ପ୍ରକାରର ଆମେ ତାଙ୍କୁ ରୋଜଗାର

0: ଆମେ ବର୍ତ୍ତମାନ ମାଇକ୍ରୋଚିପ୍ସ ମଧ୍ୟ ଓଡ଼ିଶା ଭଳି ରାଜ୍ୟରେ ତିନିଟା କାରଖାନା ଆମର ଆରମ୍ଭ ହେଲାଣି। କେବଳ ଆମେ ଯୁବକମାନଙ୍କୁ ଶିକ୍ଷିତ କରୁନାହେଁ, ତା ସାଙ୍ଗେ ସାଙ୍ଗେ ସେମାନଙ୍କ ପାଇଁ ସାଧନ ମଧ୍ୟ ଯୋଗାଇ ଦେଉଛେ। ଆମ ପାଇଁ କିନ୍ତୁ ଗୋଟେ ଚ୍ୟାଲେଞ୍ଜ ଅଛି, ସେ ଚ୍ୟାଲେଞ୍ଜ ହଉଛି ଏଇଆ ଯେ ଆମର ଯୁବକମାନେ ପାଠ ପଢ଼ିଛନ୍ତି ଭଲ, ସମସ୍ତେ ଶିକ୍ଷା ଗ୍ରହଣ କରିବା ପାଇଁ ସୁବିଧା ସୁଯୋଗ ସୃଷ୍ଟି ହେଇଗଲାଣି, କିନ୍ତୁ ସେମାନଙ୍କ ପାଖରେ ସ୍କିଲର ଗ୍ୟାପ୍ ଅଛି ବା ଆପଣଙ୍କ ଦକ୍ଷତାର ଅଭାବ ରହିଛି। ତାଙ୍କ ପାଖରେ ଡିଗ୍ରୀ ଥିଲେ ମଧ୍ୟ ଆଧୁନିକ ଶିଳ୍ପ ସଂସ୍ଥା, ଆଜିକାଲି ଆଉ ଶିଳ୍ପରେ ବେଶୀ ନିଯୁକ୍ତି ହଉନି, ସେଠି କମ୍ପ୍ୟୁଟର ବା ଆପଣ ଏଆଇ ର ବ୍ୟବହାର କରାହଉଛି, କାମ ହଉଛି। ତେଣୁ ସେଥିପାଇଁ ଯୋଉ ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଦରକାର, ଯୋଉ ବ୍ୟବହାରିକ ଜ୍ଞାନ ଦରକାର, ଯୋଉଟା ୟୁଜ୍ଫୁଲନେସ୍ ହବ, ସେଇ ଜିନିଷ ଗୁଡାକ ଆମ ପାଖରେ ଟିକେ ଅଭାବ ରହିଛି। ଆମକୁ ବର୍ତ୍ତମାନ NEP 20 ମାଧ୍ୟମରେ ଶିକ୍ଷା ଗ୍ରହଣ କରିବାକୁ ପଡିବ। ଆମ ଦେଶ ପାଇଁ ଏଇଟା ଗୋଟେ ବହୁତ ବଡ ଆହ୍ୱାନ, ଯୁବକମାନଙ୍କୁ ଆମେ ଯୁଗୋପଯୋଗୀ ଶିକ୍ଷା ଦେବା ଏବଂ ସେମାନଙ୍କୁ ସମର୍ଥନ କରିବା। ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ୟା ଭିତରେ 12 ବର୍ଷ ତାଙ୍କ ଶାସନ ହେଇସାରିଲାଣି, ସିଏ ସବୁବେଳେ ଗୋଟିଏ କଥା କହନ୍ତି ଜ୍ଞାନ। ଜ୍ଞାନ ମାନେ କଣ? GYAN ମାନେ ଗରିବ, ଯୁବବର୍ଗ, ୟୁଥ, ଅନ୍ନଦାତା ଏବଂ ନାରୀ ଶକ୍ତି, ଏଇ ଯୋଉ ଭିତରୁ ଯୁବକମାନେ ଅଛନ୍ତି। ଯୁବ କୃଷକମାନଙ୍କ ପାଇଁକି ବିଭିନ୍ନ ଯୋଜନା କରାଯାଇଛି, କୃଷି ଋଣ ଦିଆଯାଉଛି, ଏକ୍ସପୋର୍ଟ କରି ବିଦେଶକୁ ରପ୍ତାନୀ କରିବା ପାଇଁ ଆମେ ତ ଜାଣିଛେ ଓଡ଼ିଶାରୁ ଆମ୍ବ ଗଲାଣି, ଓଡ଼ିଶାରୁ ମାଣ୍ଡିଆ ଯାଉଛି, ପନିପରିବା ବି ଯାଉଛି। ଯୁବକମାନଙ୍କ ନେତୃତ୍ୱରେ ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନ ହେଇପାରିବ, ଟେକ୍ନୋଲୋଜି ତାଙ୍କ ପାଖରେ ହିଁ ଅଛି, କୃଷି ବିଜ୍ଞାନ କେନ୍ଦ୍ରରୁ ସେମାନେ ସମସ୍ତେ ବିଭିନ୍ନ ପ୍ରକାର ଆଣୁଛନ୍ତି, ମହୁ ଚାଷ, ଛତୁ ଚାଷ, ଫଳ ଚାଷ, ପ୍ରକ୍ରିୟାକରଣ ଶିଳ୍ପ, ଅନେକ କିଛି କରିବା ପାଇଁ ଯୁବକମାନଙ୍କ ପାଖରେ ଇଚ୍ଛା ଶକ୍ତିର ଅଭାବ ନାହିଁ। ସେମିତି ମହିଳାମାନେ, ସେମାନେ ସୁଭଦ୍ରା ଟଙ୍କା ତାଙ୍କୁ ମିଳୁଛି, ମିଶନ ଶକ୍ତିର ଋଣ ମିଳୁଛି, ମୁଦ୍ରା ଋଣ ବି ମିଳୁଛି, ସେମାନେ ମହିଳାମାନେ ଆଉ ଘର କଣରେ ବସିବା ପାଇଁ ନାହାନ୍ତି। ଯୁବତୀମାନେ ବିଶେଷ କରିକି ଯେଉଁମାନେ ସମସ୍ତେ ସୁଭଦ୍ରା ଟଙ୍କା ପାଉଛନ୍ତି ବା ସେମାନେ ଚାହୁଁଛନ୍ତି କିଛି କରିବା ପାଇଁ, ଆମେ ସେମାନଙ୍କ ପାଇଁ ଅପୂର୍ବ ସୁଯୋଗର କବାଟ ଖୋଲିଯାଇଛି। ଯୁବ ଯୁବତୀମାନଙ୍କ ପାଇଁ କ୍ରୀଡ଼ା, ସଂସ୍କୃତି, ଶିକ୍ଷା, ଏ ସବୁଥିପାଇଁ ବିରାଟ ସୁବିଧା ଅଛି। ଏବେ ତ ଅଳ୍ପ ଦିନ ତଳେ ଓଡ଼ିଶା ସରକାର କହିଲେଣି ଯେ KG-ରୁ PG ଯାଏ ମାଗଣା ଶିକ୍ଷା ମିଳିବ, କି ତା ଆଗରୁ ମଧ୍ୟ ବୈଷୟିକ ଉଚ୍ଚଶିକ୍ଷାରେ ଆରକ୍ଷଣ ବି ଦେଇଛନ୍ତି ବିଭିନ୍ନ ବର୍ଗର, ଯେମିତି ଆପଣଙ୍କର SC ଏବଂ SC, ଏମିତିକି OBC ମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରିଦିଆ ହେଇଛି। ଗରିବ ମାନଙ୍କ ପାଇଁ କି ଶିକ୍ଷା ମାଗଣା, ସ୍ୱାସ୍ଥ୍ୟ ମାଗଣା, ଗମନାଗମନ, ଗୃହ, ପାନୀୟ ଜଳ, ପାଇଖାନା କଣ ନ କରାଯାଉଛି, ସବୁ କରାଯାଉଛି। ଇଣ୍ଟର୍ଣ୍ଣସିପ୍ ଯୋଜନା କଥା ଆପଣ ଶୁଣିଥିବେ, ଇଣ୍ଟର୍ଣ୍ଣସିପ୍ ଯୋଜନାରେ ମଧ୍ୟ ଯୋଉମାନେ ସବୁ ଶିକ୍ଷିତ ଯୁବକ ଯୁବତୀ ଅଛନ୍ତି ସେମାନେ ଷ୍ଟାଇପେଣ୍ଡ ପାଇକି ଟ୍ରେନିଂ ନେବା ପାଇଁ ମଧ୍ୟ ବ୍ୟବସ୍ଥା ଅଛନ୍ତି। ନୂତନ ଶିକ୍ଷାନୀତି କଥା କହୁଥିଲି, ଗ୍ଲୋବାଲ୍ ସ୍କିଲ୍ ମ୍ୟାପିଂ କଥା ମୁଁ କହୁଛି, ଯୋଉମାନେ ସବୁ ବିଦେଶକୁ ଯିଏ ପାଠ ପଢ଼ିବେ ସେମାନେ ଯଦି ବିଦେଶୀ ଶିକ୍ଷା ମାନେ ତାଙ୍କର ଭାଷା ଶିକ୍ଷା ନ କରିଦେବେ ସେଠି କେମିତି କରିବେ କାମ, ତେଣୁ ସେମାନଙ୍କ ପାଇଁ ମଧ୍ୟ ଦିଆଯାଉଛି। ଆମେ ଜାଣିଛୁ 1947 ଭାରତ ସ୍ୱାଧୀନତା ଲାଭ କରିଥିଲା, ଆଗାମୀ 2047 ଆମେ 100 ବର୍ଷ ପୂର୍ଣ୍ଣ କରିବା। ମୋଦିଜୀଙ୍କର ସ୍ୱପ୍ନ ଅଛି, ପ୍ରଚେଷ୍ଟା ଅଛି, ସବକା ସାଥ ସବକା ବିଶ୍ୱାସ ସହିତ ସମସ୍ତଙ୍କର କାମ କରିବା ପାଇଁ ଚାହୁଁଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ଯୁବକ ଯୁବତୀ ମୋଦିଙ୍କର ଯୋଉ ସ୍ୱପ୍ନକୁ ସାକାର କରିବା ସହିତ ନିଜ ଜୀବନକୁ ଆଲୋକିତ କରିବା ପାଇଁ ହାତରେ ହାତ ମିଶେଇ, କାନ୍ଧରେ କାନ୍ଧ ମିଶେଇ ସବୁ ଯୋଜନାର ସୁଫଳ ହାତକୁ ନେବାକୁ ପଡିବ।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାବୁ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବା ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
3: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷ ଖାତାରେ କୌଣସି କାରବାର ହିଁ ନାହିଁ, ବୋଧେ ଇନଅପରେଟିଭ ହେଇଯିବ।
4: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
1: କୁଆଡେ
4: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
5: RBI କହେ
6: ସଚେତନ ହୁଅନ୍ତୁ, ସତର୍କ ହୁଅନ୍ତୁ।
7: ଆଜିକାଲି ଭାରତର ଗାଁ ମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30,00,000 ଅଧିକ ପରିବାର ଏହାର ଲାଭ ଉଠି ସାରିଲେଣି। PM ସୂର୍ଯ୍ୟ ଘର ମୁଫ୍ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ PM ସୂର୍ଯ୍ୟ ଘର.gov.in।
8: ଶୁଭର ସତ୍ୟ ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ତାରିଖ ପର୍ଯ୍ୟନ୍ତ ଏବାରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଇତିହାସର 2 ପ୍ରମୁଖ ମାଇଲଖୁଣ୍ଟ ସୋମନାଥ ମନ୍ଦିରକୁ ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷର ଅପୂର୍ବ ସଂଯୋଗ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଭୁବନେଶ୍ୱରଠାରେ

0: ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ଏହିସବୁ ପବିତ୍ର ସ୍ଥଳ ମାଟି ଓଡ଼ିଶା ଓ ସୋମନାଥ ମଧ୍ୟରେ ଆଧ୍ୟାତ୍ମିକ ସେତୁ ପ୍ରତିଷ୍ଠା କରିପାରିଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏକମର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ 2026କୁ ବିଶ୍ୱ ଦରବାରରେ ଏକ ସାର୍ବଜନୀନ ଆନ୍ଦୋଳନରେ ପରିଣତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏକ ଉଲ୍ଲେଖନୀୟ ଅବଦାନ ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଆସନ୍ତା 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ମହୋତ୍ସବ ପାଳନ ହେବ। ମହୋତ୍ସବର ଅବ୍ୟବହିତ ପୂର୍ବରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଯୋଗ ମହୋତ୍ସବ ସମିତିର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଯୋଗ ମହୋତ୍ସବ ସମାରୋହର ଶୁଭାରମ୍ଭ କରାଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ଯୋଗ ମହୋତ୍ସବର ଦୃଷ୍ଟିକୋଣକୁ ଆଗେଇ ନେବା ପାଇଁ ସପ୍ତାହବ୍ୟାପୀ ଯୋଗର ଆୟୋଜନ କରାଯାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଓ ଓଡ଼ିଶା ଯୋଗ ମହୋତ୍ସବ ମାଧ୍ୟମରେ ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳର ଲୋକମାନଙ୍କ ନିକଟରେ ଯୋଗ ପ୍ରଶିକ୍ଷଣ ପହଞ୍ଚାଇବା ନେଇ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଅନ୍ଲାଇନ୍ ଜରିଆରେ ଏକ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସିଧାସଳଖ ଯୋଡ଼ି ଚଳିତ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ମହୋତ୍ସବକୁ ଗିନିସ୍ ବିଶ୍ୱ ରେକର୍ଡ ବୁକ୍ରେ ସ୍ଥାନିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତା 8 ତାରିଖ ଦିନ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସେ କହିଛନ୍ତି ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଆସନ୍ତା ଗୁରୁବାର ବେଳକୁ ଯଦି ଗ୍ରୀଷ୍ମ ପ୍ରଭାବ ହ୍ରାସ ନଥିବ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
1: ତ ପିଲାମାନଙ୍କର ସୁରକ୍ଷା ଦୃଷ୍ଟିରୁ ସେତେବେଳେ ଚିନ୍ତା କରାହବ। ବର୍ତ୍ତମାନ ସୁଦ୍ଧା କୌଣସି ହେଇନାହିଁ। ଆମେ ବର୍ତ୍ତମାନ ସୁଦ୍ଧା ଆମେ ସମସ୍ତେ ପ୍ରସ୍ତୁତ ଅଛୁ କି ଆସନ୍ତା 18 ତାରିଖରେ ବିଦ୍ୟାଳୟ ଆଇ ଗୁଡାକ ଖୋଲିବ, ଯେହେତୁ ପିଲାମାନଙ୍କର।
0: ରାଜ୍ୟ ସରକାର ସଫେଇ କର୍ମଚାରୀଙ୍କ ସୁରକ୍ଷା ମର୍ଯ୍ୟାଦା ଏବଂ ସାମଗ୍ରିକ କଲ୍ୟାଣ ନିଶ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଗରିମା ଯୋଜନାରେ ସଫେଇ କର୍ମଚାରୀଙ୍କ ସୁରକ୍ଷା ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏ ଶ୍ରେଣୀର କର୍ମଚାରୀମାନଙ୍କ ପାଇଁ କଲ୍ୟାଣକାରୀ ସେବା, ଅଭିଯୋଗ ନିରାକରଣ ଏବଂ ସୂଚନା ସହାୟତା ସହଜରେ ଉପଲବ୍ଧ କରିବା ନେଇ ଗରିମା ହେଲ୍ପଲାଇନ୍ ନମ୍ବର 1440 କାର୍ଯ୍ୟକ୍ଷମ ରହିଛି। ଆପଣ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର। ଖରିଫ ଫସଲ ଋତୁ 2026 ପ୍ରସ୍ତୁତି ସମେତ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ସ୍ଥିତି ଆକଳନ ଏବଂ ଏଲ୍ନିନୋ ଜନିତ ସମ୍ଭାବ୍ୟ ପ୍ରଭାବର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରାଥମିକ ପର୍ଯ୍ୟାୟରୁ ପ୍ରସ୍ତୁତି ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି। ଏଲ୍ନିନୋ ହେଉଛି ମହାସାଗରୀୟ ଜଳର ତାପମାତ୍ରା ବୃଦ୍ଧି ଯୋଗୁଁ ସୃଷ୍ଟ ଏକ ଜଳବାୟୁ ଜନିତ ଘଟଣା, ଯାହା ବିଶ୍ୱସ୍ତରରେ ପାଣିପାଗ ଓ ବର୍ଷାର ପରିମାଣକୁ ପ୍ରଭାବିତ କରିଥାଏ ଏବଂ ଦେଶରେ ମୌସୁମୀ ବର୍ଷା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ପାଣିପାଗ ବିଭାଗର ପ୍ରାକ୍ ଆକଳନ ଅନୁସାରେ ଚଳିତ ବର୍ଷ ଏଲ୍ନିନୋ ପ୍ରଭାବରେ ଦେଶରେ ସ୍ୱାଭାବିକଠାରୁ କିଛି ପରିମାଣର କମ୍ ବର୍ଷା ହେବ। ଏଲ୍ନିନୋ ପ୍ରଭାବରେ ରାଜ୍ୟରେ ସ୍ୱଳ୍ପ ବର୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁସାରେ 1994 ଏଲ୍ନିନୋ ବର୍ଷରେ ରାଜ୍ୟରେ ସ୍ୱାଭାବିକଠାରୁ 32% ଅଧିକ ବର୍ଷା ହୋଇଥିଲା। ଓଡ଼ିଶାରେ ବର୍ଷା ଋତୁରେ ସ୍ୱାଭାବିକ ବର୍ଷାର ପରିମାଣ 1150 ମିଲିମିଟର ରହିଥାଏ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମ ବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିସଙ୍ଗ, ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମସ୍ୟାର ସରଳ ସ୍ୱୀକୃତିକୁ ଅତିକ୍ରମ

ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏହାକୁ ପୁଲିସର ଏକ ବଡ଼ ସଫଳତା ବୋଲି କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଯୋଗାଇ ଦେବାରେ ଗୁରୁତ୍ୱ ଦିଆଯାଇଛି। ସୂଚନା ଅନୁସାରେ ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ଅଗ୍ନିଶମ, ପେଟ୍ରୋଲ, ଡିଜେଲ ଅଭାବରୁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ସେବା ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପୀଠ ମାଳିସାହିଠାରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ବୌଦ୍ଧ ଜିଲ୍ଲା ପାଇଁ ଆବଶ୍ୟକ ବାର୍ଷିକ 6000 ୟୁନିଟ୍ ରକ୍ତ ସଂଗ୍ରହ ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଜିଲ୍ଲାରେ 100 ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ପାଗ ଅନୁକୂଳ ହୋଇଥିବାରୁ ଆଜି ରାଜ୍ୟର ଆଉ କେତେକ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଆସନ୍ତା 4-5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରଥଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହେ ବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଏହି ସମୟରେ ବିଭିନ୍ନ ପ୍ରକାର ମିଠା ମସଲା ଯୁକ୍ତ ବିଭିନ୍ନ ଆକୃତିର ପାନ ଖାଇବାକୁ ମିଳିଥାଏ। ରଜ ପର୍ବ ଚାଷ ବା କୃଷିକାର୍ଯ୍ୟର ଅୟମ ଆରମ୍ଭକୁ ସୂଚାଇଥାଏ। ପୁରୁଣା ସମୟରେ ଗାଁ ଗହଳିରେ ଏହି ରଜ ଉତ୍ସବ ଖୁବ୍ ସୁନ୍ଦର ଭାବରେ ପାଳିତ ହେଉଥିଲା। ରଜ ସଂକ୍ରାନ୍ତିର ଚାରିଦିନ ପୂର୍ବରୁ ବିରି ଚାଉଳ ଢିଙ୍କିରେ କୁଟା ହୋଇ ରହୁଥିଲା, ଶିଳରେ ହଳଦୀ ବଟା ହୋଇ ରହୁଥିଲା, କୁଆଁରୀ ଝିଅ ନୂଆ ବୋହୂମାନଙ୍କ ପାଇଁ ସ୍ୱତନ୍ତ୍ର କୋଠଘର ସଜା ହେଉଥିଲା। ପ୍ରଥମ ରଜର ପୂର୍ବ ଦିନକୁ ସଜବାଜ କୁହାଯାଏ। ଗାଁ ଗାଁରେ କୋଠଘର ସଜା ହୋଇଥାଏ। ରଜ ତିନି ଦିନ ଯାକ କୁଆଁରୀମାନେ ଏହି କୋଠଘରେ ଏକତ୍ରିତ ହୁଅନ୍ତି। ବଡି ଭୋରରୁ ନଦୀ ପୋଖରୀରେ ତେଲ ହଳଦୀ ଲଗାଇ ଗାଧୁଆ ପାଧୁଆ ସାରି କୋଠଘରେ ବସି ସଜବାଜ ହୁଅନ୍ତି। ବଡ଼ମାନେ ନିଜ ନିଜ ଭିତରେ ସଜ ହେବା ବେଳେ ସାନମାନଙ୍କୁ ଚନ୍ଦନ ଟିପା ଅଳତା ନଖପାଲିସ ଲଗାଇ ସଜବାଜ କରିଦେଇଥାନ୍ତି। ପ୍ରତି ଘରୁ ପୋଡ଼ପିଠା ମିଠା ଫଳମୂଳ ଆସି ଏକତ୍ରିତ ହୋଇଥାଏ ସେଇ କୋଠଘରେ। ଅଭିଆଡ଼ି ଝିଅମାନେ ପିଠାପଣା ଖାଇ ନୂଆ ପୋଷାକ ପିନ୍ଧି ରଜଦୋଳି ଖେଳନ୍ତି। ରଜ ତିନି ଦିନ ଝିଅମାନଙ୍କୁ ଖାଲିପାଦରେ ଚାଲିବା ମନା। ସେମାନେ ଗୁଆ ଖୋଳପା କଦଳୀ ପାଟୁଙ୍ଗା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୁଅନ୍ତି। ରଜ ପର୍ବ ସହିତ ରଜଦୋଳି ଗୀତ ଅଙ୍ଗାଙ୍ଗୀ ଭାବେ ଚଳିତ। ଦୋଳି ଖେଳିବା ବେଳେ ଏହି ଗୀତ ସବୁ ମନୋମନ ତିଆରି କରିଥାନ୍ତି କୁମାରୀମାନେ। ଏହା ଯେତିକି ଶ୍ରୁତି ମଧୁର ସେତିକି ସାରଗର୍ଭକ ମଧ୍ୟ। ଦୈନନ୍ଦିନ ଜୀବନର କଥା ଥାଏ ଏହି ଗୀତରେ। ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ଭୋଜନ ଶେଷରେ ତାମ୍ବୁଳ ସେବନ ଏକ ପ୍ରାଣମୟ ବ୍ୟବସ୍ଥା। ଓଡ଼ିଆଙ୍କ ଠାକୁର ବଡ଼ ଠାକୁର ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରତିଦିନ ଭୋଜନ ପରେ ପାନ ଖାଇ ନିଦ୍ରା ଯାଆନ୍ତି। ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ। ପାନରେ ଦିଆଯାଉଥିବା ଚୂର୍ଣ୍ଣ ଲୌହଶକ୍ତିପୂର୍ଣ୍ଣ ଏବଂ ଖଇର ଦାନ୍ତକୁ ବେଶ ମଜବୁତ କରିଥାଏ। ସାଧାରଣ ଦିନ ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର। ବସୁମତୀ ସ୍ନାନ ହେଉଛି ରଜର ଅନ୍ତିମ ଦିବସ। ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନି ଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇ ସୃଜନ କ୍ଷମତାଶିଳା ଅର୍ଥାତ୍ ଶସ୍ୟବୀଜ ଧାରଣକାରିଣୀ ହୋଇଥାନ୍ତି। ସେଥିପାଇଁ ବସୁମତୀ ସ୍ନାନ ଦିନ ନିଶ୍ଚୟ ଟିକେ ବର୍ଷା ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଓଡ଼ିଶାର ଗଣପର୍ବ ରଜ। ଆଲେଖ୍ୟ ସୁଷମା ପରିଜା, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ଉଭୟ ଭାରତ ସ୍ଲୋଭାକିଆ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 11 ଚୁକ୍ତି ସ୍ୱାକ୍ଷରିତ। ଦେଶ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ। ଆନନ୍ଦ ଉଲ୍ଲାସର ସହ ଆଜି ପାଳନ କରାଯାଉଛି ରଜ ସଂକ୍ରାନ୍ତି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ରେ 11 ଜଣଙ୍କର ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ କାବୋଭର୍ଦେ ମଧ୍ୟରେ ହେବ ମୁକାବିଲା। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଅଗ୍ରଗତି ସମ୍ପର୍କରେ ସ୍ଲୋଭାକିଆର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ଚୁକ୍ତିର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ। ବ୍ରାଟିସ୍ଲାଭାଠାରେ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ୟୁରୋପୀୟ ସଂଘ ସହ ଏହି ଚୁକ୍ତିନାମା ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କର ନୂତନ ମାର୍ଗ ଉନ୍ମୋଚନ କରିବ। ପ୍ରଯୁକ୍ତିବିଦ୍ୟାର ବ୍ୟାପକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ସହଭାଗିତାର ଏହା ଏକ ପ୍ରମୁଖ ମାଧ୍ୟମ ପାଲଟିବ। ଉଭୟ ଦେଶ ମଧ୍ୟରେ ହୋଇଥିବା ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଆଧାରିତ ବୁଝାମଣାପତ୍ର ଏ କ୍ଷେତ୍ରରେ ସାର୍ବଜନୀନ ଭିତ୍ତିଭୂମି ଏବଂ ନବସୃଜନ ନେତୃତ୍ୱାଧୀନ ସହଯୋଗକୁ ଅଧିକ ଗତିଶୀଳ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ପ୍ରତିରକ୍ଷା ସହଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ପାରସ୍ପରିକ

0: ଉତ୍ତର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରାୟଗଡ଼ା ରେଳ ଡିଭିଜନ ପୂର୍ବତଟ ରେଳପଥର ତୃତୀୟ ଡିଭିଜନ ଭାବେ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟ ଆରମ୍ଭ କରିଛି। ପ୍ରାୟ 696 କିଲୋମିଟର ରେଳପଥ ବିଶିଷ୍ଟ ଏହି ଡିଭିଜନ ଅଧୀନରେ କୋରାପୁଟ ସିଙ୍ଗାପୁର ରୋଡ୍, କୋତୁଆସା କିରଣ୍ଡୋଲ, କୁନେରୁ ଥେରୁବାଲି ଓ ଗୁଣୁପୁର ପାରଳାଖେମୁଣ୍ଡି ରେଳପଥ ରହିଛି। ରାୟଗଡ଼ା ଡିଭିଜନ କାର୍ଯ୍ୟକ୍ଷମ ହେବା ଦ୍ୱାରା ଦକ୍ଷିଣ ଓଡ଼ିଶାର ରେଳ ଭିତ୍ତିଭୂମି ଏବଂ ବାଣିଜ୍ୟିକ କାର୍ଯ୍ୟକଳାପ ଅଧିକ ସୁଦୃଢ଼ ହେବ ବୋଲି ଡିଆର୍ଏମ୍ ଅମିତାଭ ସିଂହଲ କହିଛନ୍ତି।
1: एक आपका कोटा बलसा से कोरापुट एक्सक्लूडिंग कोटा सा 442 किलोमीटर, फिर आपका कोरापुट से किरणडोल जिन के टू लाइन जानते हैं करीब 256 किलोमीटर, तो टोटल आके 442 किलोमीटर के वन के टू, फिर आपका रायगढ़ सिंगापुर करीब 164 किलोमीटर, फिर हमारा कुनेरू से थेरुली एक्सक्लूडिंग कुनेरू एंड एक्सक्लूडिंग थेरुवली करीब 30 किलोमीटर, फिर हमारा परलखा मंडी से गुनपुर अबाउट 54 किलोमीटर, इसमें लागे हमारा 696 किलोमीटर रूट लेना है।
0: ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୋରାପୁଟ ଲୋକସଭା ସାଂସଦ ତଥା ଦିଶା କମିଟିର ସଭାପତି ସପ୍ତଗିରି ଶଙ୍କର ଉଲ୍ଲାକାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ରେଳ ପ୍ରକଳ୍ପ, ଜାତୀୟ ରାଜପଥ 326, ବିଏସ୍ଏନ୍ଏଲ୍ର 4G ଟାୱାର

ଶ୍ରୋତବନ୍ଧୁ, ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ସମୟ ଷ୍ଟୁଡିଓ ଘଟରେ ରାତି 7:30 ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ। ଉପସ୍ଥାପନା ନଳିନୀକାନ୍ତ ଗୌଡ଼।

0: ଏଇ ମୋନା ନାନୀ ମୁଁ
1: ହଁ
0: ପଳେଇ ଆସିଲଣି ଯେ
1: ହଁ ମୁଁ କେତେବେଳେ ଆଇ ଜଗିଛି ଆଉ ତମେ ସେ ବାସନ୍ତୀ କି ଆକୁ ଡାକି ଧରିବ ବୋଲି ଭାବୁଥିଲି, ମୁଁ ଆଜି ବାସନ୍ତୀ ଘରୁ ଗଲ ଭୁଲି ଗଲି।
0: ବୋଲେ ଡାକିକି ଯେ ତମେ ଡାକିକି ଗଲା ବେଳକୁ ସିଏ ଆଜି ପଳେଇଛି ଗାଁରେ ମେଲଣ ଚାଲିଛି କି
1: ଓହୋ
0: ହଏ
1: ଆଉ
0: ଆଜି
1: ବୋଲି
0: ପର୍ବ ପର୍ବାଣିଟା ଖୁସିର ଦିନରେ ହେଲେ ମଧ୍ୟ ଆମେ ତ ବୈଠକ କରିବାକୁ ବାଧ୍ୟ ଆଜ୍ଞା
1: ଆମେ ବୈଠକ ନକଲେ ହଉଛି କି? ହଁ
0: ହଁ ଯେ ଇଏ ରଜ ପର୍ବଟା ବର୍ଷକୁ ଥରେ ଆସିଛି
1: ହଁ ସେଥିପାଇଁ ତ ଚାଷ ମାସ ତ ବନ୍ଦ ଅଛି ବୋଲି ତମେ ଟିକେ ମାଧ୍ୟକୁ ମାସନ୍ତି ଡାକି ଧରିକି ଆସ ବୋଲି ବୋଲିଥିଲି, ଜଗିଥିଲି।
0: ଯେ ଆଉ ସେମାନେ ତ ସିଆଡେ ପଳେଇ ଯାଇଛନ୍ତି ନା ମୁଁ କୁଆଡେ ଆଉ ତାଙ୍କୁ ଡାକିବି
1: ଓହୋ ହଁ
0: ବୋଲେ ଆଜି ରଜ ଉଠାଉ ନାହିଁ ଯେ ଘରେ

0: ଫାର୍ମହାଉସ୍ ରହିଛି ମସରୁମ୍ ର, ସେଠି ଆମେ ଯୋଉ ଆମର ଭାତ ବର୍ଷର ଯୋଉ ତିନିଟା ଛତୁ ହଉଛି, ଯୋଉଟାକି ଆମର ଗ୍ରୀଷ୍ମ ଦିନରେ ପାଳ ଛତୁ, ଶୀତ ଦିନେ ଢିଙ୍ଗରି ବା ଶାମୁକା ଛତୁ, ଏବଂ ତାକୁ ଯୋଉ କ୍ଲାଇମେଟ୍ ଉପଯୋଗୀ କରିକି କରାଯାଏ ସେ ବଟନ ଛତୁ, ସେଟାକୁ ଆମେ କରିପାରୁନୁ, ଯୋଉ କି ବ୍ୟୟବହୁଳ ମାନେ ବ୍ୟୟ ସାପେକ୍ଷ, କେବଳ ଆମେ ଦୁଇଟି ଛତୁ ହୋଇ ଆମେ ସେଠି ଉତ୍ପାଦନ ଆସୁଛୁ।
1: ଆଚ୍ଛା ବର୍ତ୍ତମାନ ଯୋଉ ବର୍ଷକୁ ଗୋଟେ ତିନି ପ୍ରକାର ଛତୁ ତାର ତିନିଟା ସ୍ତରୀୟ ହିସାବରେ ଆମର ବାର ହୁଏ,
0: ତିନି ପ୍ରକାର ଛତୁ ଆମର ଭାରତ ବର୍ଷରେ ଉତ୍ପାଦନ ହଉଛି ମୁଖ୍ୟତଃ ବ୍ୟବସାୟିକ ଭିତରେ। ଛତୁ ତ ଏମିତି ବହୁତ ଗୁଡାଏ ଅଛି, ବଟ୍ ଆମେ ଖାଇବା ଉପଯୋଗୀ ବା ବ୍ୟବସାୟିକ ଭିତରେ ଯୋଉ ଚାଷ କରାଯାଏ ଭାରତ ବର୍ଷର ବାତାନୁକୂଳ ପରିବେଶରେ ବା ବାତାବରଣ ଯାହା ଆମର ଯୋଉ ଏନ୍ଭାରମେଣ୍ଟ ସପୋର୍ଟ କରୁଛି, ସେ ମୁଖ୍ୟତଃ ତିନିଟି ଛତୁ ଭାରତ ବର୍ଷରେ ଉପଲବ୍ଧ ହୋଇଥାଏ।
1: ଆଚ୍ଛା ଆଚ୍ଛା, ଯୋଉଟାକି ଆମର ଯୋଉ ପାଳ ଛତୁ
0: ଆମର ପାଳ ଛତୁଟା ଗ୍ରୀଷ୍ମ ମଣ୍ଡଳୀୟ, ଗ୍ରୀଷ୍ମ ଆମର ଖରାଦିନିଆ ଚାଷ, ଯୋଉଟାକି ଆମର ସାଉଥ ଓଡ଼ିଶା ବେସିକାଲି ବ୍ରହ୍ମପୁର ଗଞ୍ଜାମ ବା ପୁରୀ ଉପକୂଳବର୍ତ୍ତୀ ଅଞ୍ଚଳରେ ବହୁତ ମାତ୍ରାରେ ଚାଷ କରାଯାଇଥାଏ।
1: ଆଚ୍ଛା ଆଚ୍ଛା,
0: ଆମର ଯୋଉ ଧୀରେ ଛତୁ ବା ଶାମୁକା ଛତୁ କୁହାଯିବ, ତାକୁ ଆମେ ବ୍ୟବସାୟ ଭିତରେ ଚାଷ ଆମେ କରିପାରିବା, ଯୋଉଟାରେ କି ଆମର ଖୁବ ଆମର ଅଳ୍ପ ପୁଞ୍ଜି ନିବେଶ କରିକିରି ଆମେ ଗୋଟେ ମୂଲ୍ୟ ମାନେ ବହୁତ ମାନେ ମୂଲ୍ୟର ଭିଟାମିନ ଯୋଉଥିରେ ଭରପୁର ପରିମାଣରେ ପ୍ରୋଟିନ ରହିଛି ଛତୁଟା, ଯୋଉଟାକି ଢିଙ୍ଗିରି ଛତୁ ଆମେ ଉତ୍ପାଦନ କରିପାରିବା।
1: ଢିଙ୍ଗି ଛତୁରେ ବହୁତ ମାନେ ଭିଟାମିନ ବା ପ୍ରୋଟିନ ଜାତୀୟ ରହିଛି। ଆଚ୍ଛା,
0: ଯୋଉଟାରେ କି ଆମର ମାନେ ଅନ୍ୟାନ୍ୟ ଛତୁ ତୁଳନାରେ ଏଇଟା ଆମକୁ ଖୁବ ମାନେ ଅତି ସହଜ ପ୍ରଣାଳୀ ଏବଂ ଅଳ୍ପ ପୁଞ୍ଜିନିବେଶ ତଥା ଅଳ୍ପ ଜାଗାରେ ବହୁତ ଉତ୍ପାଦନ କରାଯାଇପାରିବ।
1: ପ୍ରସ୍ତୁତି କରିବା,
0: ଏଟାକୁ ପ୍ରସ୍ତୁତି କରିବାକୁ ହେଲେ ମୁଖ୍ୟତଃ ଆମକୁ ପରିବେଶ ଉପଯୋଗୀ ହୋଇଥାଏ 16-22 ଡିଗ୍ରୀ ମାନେ ଯୋଉଟା

0: ପକଉନି, ସେଟା କୁଟା କାଟି ହେଉଛି, ସେମାନେ ସବୁ ବିଲରେ ମଧ୍ୟ ପକେଇ ସେମାନେ ନିଆଁ ମାରି ଦଉଛନ୍ତି, ଯାହାଫଳରେ ମାଟିର ମଧ୍ୟ କ୍ଷୟକ୍ଷତି ହଉଛି,
1: କ୍ଷୟକ୍ଷତି ହଉଛି, ପରିବେଶ ବି ପ୍ରଦୂଷଣ ହଉଛି।
0: ଆଜ୍ଞା,
1: ଏକ୍ଜାକ୍ଟଲି ଭଲ କଥାଟା କହିଲେ। ସେଇ ଯୋଉ ପାଳକୁ ନେଇକିରି ଆମେ ଏଥିରେ ଏଇ ଯୋଉ ଶୀତ ଦିନିଆ ଛତୁଟା ମାନେ ଆମେ କରିପାରିବା, ଯୋଉଟାରେ କି ଆମର ଜଳୀୟ ଅଂଶ ରହିଥାଏ, ମାନେ ପାଣିରେ ତାକୁ ବତେଇ ହ୍ୟୁମିଡିଟି ଆମେ ତାକୁ ଆବଶ୍ୟକ ଅନୁଯାୟୀ ରଖିକିରି ତାକୁ ଆମେ ପ୍ରସ୍ତୁତି କରିପାରିବା। ତା ଛଡା ତାକୁ ଆମେ ଆନୁଷାଙ୍ଗିକ କଥା ମୁଁ କହୁଥିଲି, ନଡା ଆଭେଲେବୁଲ ହଉଛି, ଚକଡ଼ ସବୁ ମାନେ ଆମର ଗ୍ରୋସରୀ ଷ୍ଟୋର୍ରେ ମିଳୁଛି, ଚକଡ଼ ବା ଆମର ବେସନ ବି ମାନେ କରିପାରିବା, ବେସନଟା ଟିକେ ଆମର ବ୍ୟବହୃତ ହେଇପାରେ, ଚକଡ଼ ବହୁତ ମାନେ ସହଜରେ ଆଭେଲେବୁଲ ହେବ। ତାକୁ ଦରକାର ମଞ୍ଜି ବା ତା ସହିତ କିଛି ପ୍ଲାଷ୍ଟିକ ସୁପୁଲି ବା ରସି ଏବଂ ପଲିଥିନ
0: ମାନେ ସେଟା ଯୋଉ ଆମର ଯୋଉ ବ୍ୟାଗ ମୁଣା
1: ବ୍ୟାଗ ମୁଣା ରଖି ଦେଢ଼ ଫୁଟକୁ ପଥର ମାର୍କେଟରେ ବାହାରିଲି ଆପଣଙ୍କୁ ଦେଢ଼ ଟଙ୍କା ରୁ ଦୁଇ ଟଙ୍କା ମଧ୍ୟରେ ଭିତରେ ଯାକ ଆଭେଲେବୁଲ ହେଇଯାଇଥାଏ।
0: ଆଜ୍ଞା, ହେଲେ ସେଠି ଯୋଉ ଆପଣ ବିହନଟା କେମିତି ପାଇପାରିବା,
1: ତାର ପ୍ରଣାଳୀଟା ମୁଁ କହିଦଉଛି। ପ୍ରଥମେ ଯୋଉ ନଡ଼ାଟାକୁ ଆମେ ଗୋଟେ 2-3 ଇଞ୍ଚ କାଟି କରି ତାକୁ ଆମେ ପୁରା ସମ୍ପୂର୍ଣ୍ଣ ଭାବରେ ତାକୁ 12-14 ଘଣ୍ଟା ପାଣିରେ ପୁରା ବତେଇବାକୁ ପଡିବ, ଯୋଉଟା ଜଳୀୟ ଅଂଶ ରହିବା ସହିତ ତାର ଯୋଉ ଜ୍ୟାକେଟ ଅଣୁ ବୀଜାଣୁ ଧୋଇକିରି ବାହାରିଯିବ, ବୁଝିଲି। ତାପରେ ତାକୁ ଆମେ ଖରାରେ ଶୁଖେଇ ଦବା, ଯେମିତିକି 65-85 ଡିଗ୍ରୀ ଆର୍ଦ୍ରତା ରହିବା ପର୍ଯ୍ୟନ୍ତ ଆମେ ତାକୁ ଆର୍ଦ୍ରତା ଜାଣିବା, ଯେମିତି କୌଣସି ମେସିନ ବି ଆମକୁ ଆବଶ୍ୟକ ନଥାଏ, ତାକୁ ଯଦି ହାତରେ ମୁଠା କରି ଧରିବା, ଯେମିତି ମାନେ ସେ ଯୋଉ ନଳା ଗୁଣ୍ଡ ଗୁଡାକ ହାତରୁ ଖସି ଯାଉଥିବ, କିନ୍ତୁ ମତ୍ସ୍ୟଟା ଜଳୀୟ ଅଂଶ ହାତ ଦା ଲାଗୁଥିବ, ସେଇଭଳି ପରିସ୍ଥିତିରେ ଆମକୁ ଚାଷ ପ୍ରଣାଳୀ କରିବାକୁ ପଡିଥାଏ ସେତିକିରେ।
0: ଆଜ୍ଞା, ଏଇଟା ଯାହା ଆମେ ଯୋଉ ଆପଣ କହିଲେ ତାର ଯୋଉ ବିହନ ବା ଯୋଉ ଛତୁର ଯୋଉ ଡିଙ୍ଗି ଛତୁର ବିହନଟା ଆମେ କୋଉଠୁ ପାଇବା?
1: ଛତୁର ବିହନଟା ସହଜରେ ଆମର ଭିନ୍ନ ଭିନ୍ନ ଯୋଉ ପ୍ରଡକ୍ସନ ୟୁନିଟ ଗୁଡା ରହିଛି ଅଲ୍ ଓଡ଼ିଶାରେ ବା ଗଞ୍ଜାମରେ ବି ରହିଛି, ଆମେ ସେମାନଙ୍କୁ କଣ୍ଟାକ୍ଟ କଲେ ଆମେ ସେମାନେ ପାଇବା, ତାର ମାନେ ଆମେ କଥା ଛଳରେ ଆମେ କହିପାରିବା, କଷ୍ଟିଂ ବି ମୁଁ ତାର କହିପାରିବି। ଯେମିତି ମୁଁ ପ୍ରଣାଳୀ ଏବେ ମୁଁ ସାରିବାକୁ ଚେଷ୍ଟା କରୁଛି, ପ୍ରଥମେ ଯୋଉ ଆମେ ନଡ଼ାଟାକୁ ପତ୍ର ନଡ଼ାକୁ ମଇଶ କଲେ, ପାଣିରେ ଧୋଇଲେ, ବିସର୍ଜନ କଲେ, ବିସର୍ଜନ କରିବା ପରେ ତାକୁ ଶୁଖେଇଲେ, ଶୁଖେଇଲା ପରେ ମଇଶ୍ଚର ଅଂଶ ଯେମିତି ହାତରେ ଆମେ ପାଣି ଜଳୀୟ ଅଂଶ ହାତକୁ ଲାଗୁଥିବ କିନ୍ତୁ ନଡ଼ାଟା ଖସି ଯାଉଥିବ, ବୁଝିଲେ। ସେଇ ସମୟରେ ଆଣିକିରି ଯୋଉ ଆମର ପୋଟେକୁ ଦେଢ଼ ଫୁଟ ଉଚ୍ଚତାର ଯୋଉ ଡେଙ୍ଗି ମୁଣି ମାନେ ପଲିଥିନ ମୁଣି ସେଟାକୁ ଆମର ଭିନ୍ନ ଭିନ୍ନ ତାରପଲି ଷ୍ଟୋର୍ରେ ମିଳିବ, ସେଇ ତାରପଲିରେ ଯୋଉ ଆମର ଯୋଉ ପଲିଥିନ ଭିତରେ ତାକୁ ଆମେ ପୁରା ପ୍ରେସର କରିକିରି ଭର୍ତ୍ତି କରିଦବା, ତାଥରେ ହିଁ ପ୍ରେସର କରିକି ଭର୍ତ୍ତି
0: କରିଦେବା,
1: ସ୍ତର ଆକାରରେ 2 ଇଞ୍ଚ ବଳାରେ ଭର୍ତ୍ତି କର,
0: ଗୋଟିଏ ଗୋଟିଏ ସ୍ତରରେ ପକେଇ ପକେଇ ଯିବା, ତାକୁ ଖଣ୍ଡେ ଖଣ୍ଡେ ଗୋଟେ ପକେଇକି ଆଉ ଗୋଟେ ଗୋଟେ ସ୍ତର ତାକୁ
1: ପକେଇବା, ଯେମିତି ଗୋଟେ 5-6 ସ୍ତର ଆମର ହେଇପାରିବ ଗୋଟେ ମୁଣିରେ, ବୁଝିଲେ। ମୁଣି ପୁରା ସମ୍ପୂର୍ଣ୍ଣ ଭାବେ କଭର ହେଇଗଲା ପରେ ତାକୁ ଆମେ ପ୍ଲାଷ୍ଟିକ ରସିରେ ବା ଇଲାଷ୍ଟିକ ରବର ବ୍ୟାଣ୍ଡରେ ତାର ମୁହଁଟାକୁ ବନ୍ଦ କରିଦେବା, ଆଜ୍ଞା, ମୁଣିର ମୁହଁଟାକୁ। ତାପରେ ଆମେ କଣ କରିବା, ତାକୁ ନେଇକି ଆମେ ରଖିଦେବା ଗୋଟେ ଅନ୍ଧାରୁଆ ଜାଗାରେ, ମାନେ ଯେମିତି ପୂର୍ବରୁ ପ୍ରସ୍ତୁତ ହୋଇଥିବା ଗୋଟେ 10x10 ଯଦି ଜଣେ କିଚେନ ଗାର୍ଡେନ୍ ରେ କହିପାରିବ, ରୋଷେଇ ଶାଳରେ ବି ଜଣେ କହିପାରିବ, ହଁ, ବ୍ୟବସାୟ ଭିତରେ ହେଲେ ଏଟଲିଷ୍ଟ ତାର ଆବଶ୍ୟକ ହିସାବରେ ମିନିମମ 30-20 ଫୁଟର ଜାଗାଟେ ବି ଯଦି ସେ ବାଇଫୁଟ ଅଛି ସେଥିରେ ସେ କରିପାରିବ। ତାକୁ ଘୋଡ଼େଇ ଦେଲା ପରେ ତାକୁ କଣ କରିବ, ଆମର ଯୋଉ କାଠି ସାହାଯ୍ୟରେ ବା କୌଣସି ଲୁହା ସାହାଯ୍ୟରେ ଢାମ୍ପ ଯୋଉ କହିବେ ବା ପିନ୍ ସାହାଯ୍ୟରେ

0: ସେଇ ଦିନଠୁ 18 ଦିନ ପରଠୁ ମୋର ପାଣି ଦେବା ଷ୍ଟାର୍ଟ କରିବି ଆବଶ୍ୟକ ହିସାବରେ ବୁଝିଲେ, କାହିଁକିନା ସେଥିରେ ଗ୍ରୋଥ ରେଟ୍ ଆସିଯାଇଥିବ। ତାପରେ ସେଇ 4 ଦିନରୁ ମାନେ 18-22 ଦିନ ଯୋଉ 4 ଦିନ ଆମେ ମେଣ୍ଟେନାନ୍ସ କରିବା ପାଣି ଦେବା ଷ୍ଟାର୍ଟ କରିବା, 22 ଦିନ ପରେ ଆମେ ସେଟା ମାନେ ଛତୁ ମାନେ ପ୍ରଡକ୍ସନ ହେଇଯାଇଥିବ, ତାକୁ ଆମେ ତୋଳିବା ସେଟା ଷ୍ଟାର୍ଟ କରିବା, ପ୍ରତ୍ୟେକ ଦିନ ପାଣି ଦଉଥିବା ତୋଳୁଥିବା, ଏମିତି 27-28 ଦିନ ପର୍ଯ୍ୟନ୍ତ ମାନେ ଆମେ ତୋଳିପାରିବା, ମାନେ 22 ଦିନରୁ ଆଉ 4-5 ଦିନ ପର୍ଯ୍ୟନ୍ତ କିଛି କିଛି ପ୍ରତ୍ୟେକ ଦିନ କିଛି କିଛି କିଛି କିଛି ଆମେ କଥା ଆମର, ଯେମିତିକି ଆମେ ଛତୁ ବଦଳରେ ବି ଆମେ ବ୍ୟାଗ୍ ବି ଦେବୁ ଯେ ମାନେ ଚାଷୀମାନଙ୍କୁ
1: ଜମା। ଗୋଟେ ମୁଣିରେ କେତେ ମାନେ କିଲୋ ଆଦାୟ ହେଇପାରିବ
0: ଯଦି ଭଲ ଭାବରେ ଆମେ ମେଣ୍ଟେନାନ୍ସ କରିବା? 2-2.5 କିଲୋ ହବ ମାନେ ମ୍ୟାକ୍ସିମମ୍ କେସ୍ ରହୁଛି। ଆଉ ଯଦି କମ୍ରେ ବି କିଛି ଆମେ ଯଦି ମେଣ୍ଟେନାନ୍ସ ବି କଲେ ନ କରିଲେ ଆମେ 1-1.5 କିଲୋ ମାନେ କମ୍ ସେ କମ୍ ମାନେ ପାଇପାରିବା। ଯେହେତୁ ମୁଁ ପୂର୍ବରୁ କହୁଛି ଏହାର ପ୍ରଣାଳୀ ଖୁବ୍ ସହଜ, ମେଣ୍ଟେନାନ୍ସ ଏତେ ଦରକାର ପଡିବ ନାହିଁ। ଏଇଠି ଆଉ ଗୋଟେ କଥା ମୁଁ ଆଡ୍ କରିବା ପାଇଁ ଚାହୁଁଛି, ଆଜିକା ଡେଟ୍ରେ ଯୋଉ ପନିପରିବା ରେଟ୍ ହୁ ହେଇକିରି ବଢୁଛେ, ସମସ୍ତେ ବିକଳ୍ପ ପନ୍ଥା ଖୋଜିଲେଣି, ଯୋଉଟା କି ଆମେ ପନିପରିବା ମାନେ ଆଳୁ ପିଆଜ ଦରରୁ ବି କମ୍ ମୂଲ୍ୟରେ ଆମେ ଉପଯୁକ୍ତ ମାନେ ଭିଟାମିନ ମାନେ ଯୋଉଟା କି ଭିଟାମିନ ମିନେରାଲ ଭରପୁର ଥିବା ଜିନିଷଟା ମସରୁମ, ଯୋଉଟା କି ଭଗବାନଙ୍କ ବରଦାନ, ଏଇଟା ଗୋଟେ ଜଣେ ଚାହିଁଲେ ଗୋଟେ ଆମର ଯୋଉ ପ୍ରତ୍ୟେକ ଘରର କିଚେନ ଗାର୍ଡେନ ରୋଷେଇ ଶାଳରେ ବି ସେମାନେ ଦୁଇଟା ବିକିବା ପାଇଁ ହେଲେ ବି ନିଜେ ଖାଇବା ପାଇଁ ବି କରିପାରିବେ। ଏଇଟା ଗୋଟେ ଖୁବ ମାନେ ଅତି ମାନେ ଯୋଉ କହୁନାହାନ୍ତି କଷ୍ଟ କଟିଂ ଯଦି ଆମେ କହିବା, ପ୍ରତ୍ୟେକ ଦେଖନ୍ତୁ 9:00 ଆରମ୍ଭ 6:00 ଆରମ୍ଭ କରିକି 8:00 ଆରମ୍ଭ କରି ଲେବର ଖର୍ଚ୍ଚ ପଲିଥିନ ବା ଟାଇମ ଜାମ୍ ରହୁଛେ ସବୁଗୁଡା, ଯଦି 30 ଟଙ୍କା ଯଦି ଆମେ ଗୋଟେ ବ୍ୟାଟ ଯା ସାରିବା ସବୁଗୁଡାକ ମିଶେଇଲେ, ଯୋଉଟା କି ଆପଣ କହିଲି କମ୍ରେ 1.5 କିଲୋ ବାହାରିବ ଆଜିକା ରେଟ୍ରେ, ଯାହାର ମାର୍କେଟ ମୂଲ୍ୟ 60 ଟଙ୍କା ଆମେ ବିକୁଛେ ଯୋଉଟା, କିନ୍ତୁ ଆମେ ଯଦି କିଣୁଛେ 100 ଟଙ୍କା ବି ବେଳେ ବେଳେ ମାନେ କିଣୁଛେ,
1: ମାନେ ଚାହିଦା ଅଧିକ ହଉଛି,
0: ତେଣୁକରି ଆମେ କେତେ 20-22 ଦିନ ଆମେ ତା ଦେହରେ ଆମେ ଇନଭେଷ୍ଟମେଣ୍ଟ କଲେ 20-22 ଦିନ ଭିତରେ 3 ଗୁଣ ପଇସା ଆମେ ଅସୁଲ କରୁଛେ। ତେଣୁକରି ଆମେ ଏଇଟା ନିଶ୍ଚିତ ଭାବରେ ପ୍ରତ୍ୟେକ ଲୋକ ଏଇଟା ଏଟଲିଷ୍ଟ ବିକିବା ପାଇଁ ନହେଲେ ବି ଯାହାର ଜାଗା ବି ନାହିଁ ସେ କିଚେନ ଗାର୍ଡେନ ନିଜେ ଖାଇବା ପାଇଁ ବି କରିକିରି ମାନେ ଆଜିକା ଡେଟ୍ରେ ସେ ଜଣେ ସଷ୍ଟେନ କରିଯିବ, ଯଦି ଜଣେ ଯଦି ମାନେ କମର୍ସିଆଲ ଯଦି ଚିନ୍ତା ନ କରିପାରିଲେ ବି ନିଜେ ଖାଇବା ପାଇଁ ବି କରିଦେଇପାରିବ। ଆଉ ଗୋଟେ ଲେବର ବି ଆମକୁ ରଖିବାକୁ ପଡ଼ିବନି, ଘରର ଗୃହିଣୀ ବି ଯଦି ଜଣେ ଚାହିଁବ ବା 10-12 ବର୍ଷର ଛୁଆଟି ଜଣେ ଚାହିଁବ ଏଇଟାକୁ ସହଜରେ ତାର ମେଥଡ ଶିଖିପାରିବ ଏବଂ କରିପାରିବ, ଅତି ସହଜ ଏଇଟା
1: ଖୁସି ଲାଗିଲା ଆଜ୍ଞା। ଆପଣଙ୍କୁ ଆକାଶବାଣୀ ପରିବାର ତରଫରୁ ଆମେ ଅଶେଷ ଧନ୍ୟବାଦ, ଏତେ ସହଜ ସରଳ ଭାବରେ ଆପଣ ଯୋଉ ବୁଝେଇଲେ, ଯାହାଫଳରେ ଆମେ ଚାଷ କରିବା ପାଇଁ ବା ଛତୁ ପ୍ରସ୍ତୁତି କରିବା ପାଇଁ କିଛି କଷ୍ଟବୋଧ ହବନି, ଯାହାକି ଆମେ ଘରେ ଘରେ ମଧ୍ୟ ଛତୁ ଚାଷ କରିପାରିବା। ଧନ୍ୟବାଦ ଆଜ୍ଞା, ରହିଲୁ, ନମସ୍କାର।
0: ନମସ୍ତେ, ନମସ୍କାର।
2: ବଢିଆ କଥାଟେ କହିଲେ, ଆଉ ତାଙ୍କେ ଶିଖେଇଛନ୍ତି ସବୁ କଥା, ଆଉ
3: ଆସିଲେ ମଧ୍ୟ କିଏ କେତେବେଳେ କଣ ପକାଇଲେ ମଧ୍ୟ ସେ ଠିକ କଥା କହୁଛନ୍ତି, ଆସିଲେ ମଧ୍ୟ ସେ ନିଜେ ଇଏ କରିକି ଦେଖଉଛନ୍ତି। ଆଉ
2: ବୋଲି ଦେଖ ଏବେ କିଏ ନୂଆ ଲୋକ ହେଲେ ଶୁଣିବ ବୋଲି କରିଦବ ହେ, ଆଉ
3: ନିହାତି ଘରେ ମଧ୍ୟ
2: ହେଇପାରୁଛି। ତାପରେ ଆମେ ଏବେ ପାଣିପାଗକୁ ଦେଖିବା ଦରକାର ନାହିଁ କି ଜମି ବାଡିକି ଯିବା ଦରକାର ନାହିଁ, କିଛି ନାହିଁ ଘର ଭିତରେ ଥାଇ 5 ପଇସା ଅର୍ଜିଲେ
3: ଠିକ କଥା।

0: ନାଇଁ ଶୁଣିଲ ଭଜନ?
1: ହଁ ଭଲ ଲାଗିଲା
0: ତମେ ଭଜନଟା ଶୁଣିଦେଲେ କଣ ହବ? ଏ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବେଳ ହେଇଗଲାଣି କଥା ହେବାକୁ।
1: ପାଇଁ ହେଲେ ଏକା ସହିତ ତମେ କଥା ହେଇଛି ବୋଲି କହୁଥିଲ ତ ଆଉ
0: ଆ ତମେ ଗୋଟେ ପକେଇଲ ବୋଲି ମୁଁ ଆଉ ଗୋଟେ ନ ଶୁଣିବି। ମୁଁ ତ ଗାଁ ଗହଳି ସବୁ ଯାଇକି ବୁଲି ଥାଉଛି। ଆମର ସୋରଡ଼ା ଅଞ୍ଚଳର ଗେଞ୍ଜା ନାଇଁ ଘେ, ତା ପାଖରେ ବନ୍ଧା ଗୋଛା ବୋଲି ଗୋଟେ ଅଛି ଗାଁରେ। ବନ୍ଧା ଗୋଛାର ସୀମାଞ୍ଚଳ ସାହୁଙ୍କ ସହିତ ମୁଁ କଥା ହେଇଥିଲି। ତାଙ୍କର ଟିକେ ଚାଷବାସ ତ ତାଙ୍କର ଚାଷବାସର କଥା ଟିକେ ଶୁଣିଦେବା।
1: ହଉ ଶୁଣିବା।
0: ସୀମାଞ୍ଚଳ ବାବୁ ନମସ୍କାର।
2: ଆଜ୍ଞା ନମସ୍କାର।
0: ମୁଁ ଆକାଶବାଣୀ ବରହମପୁର କୃଷି ସଂସାର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି। ଆଜ୍ଞା ଆପଣ କଣ ଚାଷବାସ କରନ୍ତି ବର୍ତ୍ତମାନ? ଆପଣ ଗାଁର ନାଁ କଣ?
2: ଆମ ଗାଁ ହଉଛି ବନ୍ଧା ଗୋଛା।
0: ଆଚ୍ଛା।
2: ପୋଷ୍ଟ ପଞ୍ଚାୟତ ଗେଞ୍ଜା।
0: ଆଚ୍ଛା।
2: ବ୍ଲକ ସୋଡ଼ା ଜିଲ୍ଲା ଗଞ୍ଜାମ।
0: କେତେ ବର୍ଷ ହେଲା ଚାଷବାସ କରୁଛନ୍ତି?
2: ଚାଷ ଆଜ୍ଞା ମତେ 55 ବର୍ଷ ହେଲା। ମୁଁ 10 ବର୍ଷ ବେଳଠୁ ମୁଁ ଚାଷ, କେବଳ ମୋର କିଛି ବୃତ୍ତି ନୁହଁ।
0: ଆଚ୍ଛା ଆଚ୍ଛା। ମାନେ ଆପଣ ଗୋଟେ ସଫଳ ଚାଷୀ ଆଉ ପୁରୁଣା ବଖତ ଚାଷୀ ଗୋଟେ।
2: ଆଜ୍ଞା।
0: ତ ଆପଣ ବର୍ତ୍ତମାନ କଣ କଣ ଚାଷ କରନ୍ତି?
2: ଚାଷ ବାଇଗଣ, ଲଙ୍କା, ଭେଣ୍ଡି ଆଉ ଅଲଡି, ଯୋଉଟା କି ଝୁଲଣ କୁହାଯାଏ, ନାଡୁକା କୁହାଯାଏ ବାଲେଶ୍ୱର ଭାଷାରେ, ଆମ ଅଞ୍ଚଳରେ କୁହାଯାଏ ଝୁଲଣ। ତାପରେ ଫୁଲକୋବି କରାଯାଏ, ବନ୍ଧାକୋବି, ଫଳକୋବି।
0: ଆପଣ କେତେ ଜମିରେ ଲଗେଇଛନ୍ତି ସବୁ ପରିବା?
2: ଯେତେ ଜମି ଥିଲେ ବି 2 ଏକର ଜମି ଚାଷ ଯଦି ସଫଳରେ କରିବ ବୋଲେ ଯଥେଷ୍ଟ, ଅଧିକା ଚାଷ କରି ହବନି।
0: ନିଶ୍ଚୟ ନିଶ୍ଚୟ।
2: 2 ଏକର ଜମି ଯେ କି ଟ୍ରାଡିସନାଲ ମେଥଡରେ ତାକୁ ମଲ୍ଚିଂ ପକେଇକିରି ଆମର ଯୋଉଟା କି ଇଷ୍ଟ ୱେଷ୍ଟ କମ୍ପାନୀ ତରଫରୁ ଆମର ହାଇଦ୍ରାବାଦ ଫରେନର ବାଲା ମାନେ ଆସିକି ଆମକୁ ଚାଷ ଶିଖେଇଥିଲେ 17-18ରେ, ସେଇ ପଦ୍ଧତିରେ କରିବ ବୋଲେ ଗୋଟେ ଏକର ଜମି କଲାଠୁ ଯଥେଷ୍ଟ।
0: ଆଚ୍ଛା ଆଚ୍ଛା। ବର୍ତ୍ତମାନ ଆପଣ ସେ ପଦ୍ଧତିରେ ହିଁ କରୁଛନ୍ତି?
2: ଚାଲିଛି ଚାଲିଛି ସେଇ ପଦ୍ଧତି, ସେଇ ପଦ୍ଧତି। ସାର୍ ଦେଖିଛନ୍ତି, ଗତ କିଛି ବର୍ଷ ଏଠି ଆସିଛନ୍ତି, ମ୍ୟାଡମ୍ ବି ଆସିଛନ୍ତି, ହଁ ଏଠି ଆସିକିରି ଫଟୋ ଫଟୋ ଉଠେଇକି ନଉଛନ୍ତି, ଦେଖୁଛନ୍ତି। ପ୍ରାୟ 180ରୁ ଆଉ ସେତେ ଚାଷୀ କରୁନାହାନ୍ତି, ପ୍ରାୟ ଅଧା 50% ଚାଷୀ କରୁଛନ୍ତି।
0: ହଁ ସେଥିରେ ମଧ୍ୟ ସଫଳତା ରହିଛି, 50% ଯଦି ଚାଷ
2: କରୁଛନ୍ତି। ସେ ଦେଖି ଇଷ୍ଟ ୱେଷ୍ଟ କମ୍ପାନୀ ଗୋଟେ ଚାଷୀ ମୁଣ୍ଡ ପିଛା 15,000-20,000 ଖର୍ଚ୍ଚ କଲା, ସେଥିରେ 50%-75% ପାଖାପାଖି ଚାଷୀ ସଫଳ ତାଇଁରେ ଧ୍ୟାନ ଦେଇଛନ୍ତି।
0: ନିଶ୍ଚୟ ନିଶ୍ଚୟ।
2: ଧ୍ୟାନ ସଫଳ ସଭିଏ ହେଲେ, କିନ୍ତୁ କିଛି ଲୋକ ପଛୁଆ ବର୍ଗ କାହିଁକି ଖର୍ଚ୍ଚାନ୍ତ ହେଇଯାଉଛି, କିନ୍ତୁ ଖର୍ଚ୍ଚାନ୍ତଟା ଅଲଗା ଲାଇନ ରେ ହଉଛି, ଲୋକ ବୁଝିପାରୁନାହାନ୍ତି। ଚାଷୀ ମୂର୍ଖ ବୁଝିବା ବହୁତ କଷ୍ଟକର କଥା, ଏ ତ ଥିବା ନଥିବା ଲାଗିଛି। ଏଇଟା ବି ଆମେ କହିଦବା ଯେ କି ଖାଲି କହିଦେବି ସିନା, ମଲ୍ଚିଂ ରହିଲା ସମ୍ବଲପୁରରେ, ଜାଲ ରହିଲା ବାଲୁ ଗାଁରେ, ରସି ପାଇବା ଠିକ ରେଟ୍ରେ ହିଲି କାଟରେ, ଏତିକି ଜାଗାକୁ ଆମେ ଆଗ୍ରହଣ କରୁଥିଲି, ଅନ୍ୟମାନେ କରିପାରୁନାହାନ୍ତି। ଶୋଷକ ବ୍ୟବସାୟୀ ମାନଙ୍କ ପାଖରୁ ଆଣିଲେ ତାଙ୍କୁ ଅଧିକା
0: ପଇସା ପଡିଯାଉଛି।
2: ହଁ ଧନ୍ୟ। ମୁଁ ଏଇଟାକୁ ଯୋଉ ମଲ୍ଟିଂ ତାକୁ 1777 ଟଙ୍କାରେ ବିଲିଂ ରେଟ୍ରେ ଆମେ ଆଣିପାରୁଛୁ ସମ୍ବଲପୁରରୁ ମାଗିକିରି, ସେଟା ଅନ୍ୟ ଚାଷୀ କିଣିଲେ 2450 ଟଙ୍କା କିଣିବାକୁ ପଡୁଛି। 490 ଟଙ୍କାରେ ଯୋଉ ଜାଲ ମୁଁ ଏଇଠି କିଣୁଛି, ମୁଁ ମାଗୁଛି ବାଲୁଗାଁରୁ, ଆମକୁ ମତେ ମୋ ଘରକୁ ପଇଠ, ମୁଁ ଯିବିନି, କେବଳ ଫୋନ ମାଧ୍ୟମରେ କରିବି, ମତେ 490 ଟଙ୍କା ମୋ ଘର ପଇଠ ପଡୁଛି। ସମ୍ବଲପୁର ଫୋନ ମାଧ୍ୟମରେ କରିବି, ମତେ 490 ଟଙ୍କା ମୋ ଘର ପଇଠ ପଡୁଛି। ସମ୍ବଲପୁର

0: ଆମେ ଗୋଟେ ରାସ୍ତାରେ ଯାଉଛନ୍ତି, ଆପଣ ମନକୁ ମନ ଖାଲି ଯିବେ ବୋଲେ ଆଗକୁ 10 କିଲୋମିଟର ଗଲେ ସେଇଠୁ ପଚାରିଲା ଏକା ଜାଣିବା, ନ ଜାଣିପାରିବେନି, ଜାଣି ହେଇଛି କି କେବେ?
1: ପାଣିପାଗକୁ ନେଇକି ଭେରାଇଟି ଅଛି ଯୋଉଟା କି ଆପଣ ଲାଭବାନ ହେଇପାରିବେ।
0: ଗୋଟେ ବାୟୋ ସିଡ୍ସର ଯୋଉଟା କି ଫୁଲକୋବି ଯାକ ଯେତେ ଚାଷୀ କରିଦେଲେ ଆଜ୍ଞା ସକାଳୁ ବେଳେ ଉଡିଗଲା, ମରିଗଲା ଏକାଥରେ, ଅଣ୍ଟେ ଲାଖେ ଗଛ ହେଲା। ଖାଲି ଆମ ମୋର ଏଇ ଗାଁରେ ନାହିଁ, ପୁରା ମୁଁ ଯୁଆଡେ ଯାଉଛି ଦେଖୁଛି ଭରଣ ଭରଣ ଜମି, ଏକର ଏକର ଜମି କରିକିରି ଖାଲି ଗଛ ଗୁଡା ଦେଖୁଛନ୍ତି, ଗୋଟିଏ ଫୁଲ ବି ଫୁଟିଲାନି। କିନ୍ତୁ 21-15-22 ଦିଟା ଜିନିଷ କହିଲି, 21-15 ଯୋଉଟା କି କାବେରୀର, 15-22 ଯୋଉଟା କି ସିଜନଟାର, ଏଇ ଦିଟା ଏଇ ଫୁଲର ଦିଟା ନାଁ ଯୋଉ କହିଲି, ଆପଣ 4000 ଗଛ ଲଗାନ୍ତୁ, 4000 ଗଛ ଟା ଫୁଲ ଫୁଟିଯିବ।
1: ଆପଣ ବର୍ତ୍ତମାନ ଆଉ ମୁଗ ବିରି ଫସଲ କିଛି କରିନାହାନ୍ତି ଖରାଦିନିଆ?
0: ମୁଗ ବିରି କହିଲେ ମ୍ୟାଡମ, ମୁଗ ବିରି ମାଣ୍ଡିଆ ଏଗୁଡାକରେ କେତେ ପଇସା ଆସିବ? ଆମେ ବ୍ରାହ୍ମଣ ଚାଷୀ, ଉଦର ପୋଷଣ କରିବୁ, ଲେବର ଚାର୍ଜ ଯିବ, ଆମକୁ ସେମିତି କିଛି ପୋଷଣ। ଆଉ ଯୋଉଟା କି ଅଲରେଡି କହିଲି, ଯୋଉଟା ଝୁଲଣ, ୟାର ସବୁ ଏଥିରୁ ଦେବେ 120 ଦିନ। ନାଇଁ ନାଇଁ, ତାକୁ କଢା ହେଇଯିବ, ସେ ତ ଡାଲି ଜାତୀୟ ଜିନିଷ ଯୋଉଟେ ଲଗେଇବ, ତାପରେ ଯୋଉ ଜିନିଷଟା କରିବ ଭଲ ହବ, ତା ଜାଗାରେ ତାକୁ ଆଉ ଲଗେଇବା କଥା ନୁହଁ, ଅନ୍ୟ ଜିନିଷ ପୋତିବା ଦରକାର। ଆମେ ଯଦି ଖାଡା କରିକି ରଖିବା ତାହେଲେ 4 ବର୍ଷ ବି ରହିବ।
1: ସେ କହିଲା ଅନୁଭୂତି ଆପଣଙ୍କୁ ବହୁତ ଜ୍ଞାନ ଦେଇଦେଇଛି
0: ଧାନ ଚାଷ ପାଇଁ, ଆଖୁ ଚାଷ ପାଇଁ,
1: ମାନେ ଆପଣ ପୁରା ପୋଖତ ଅନୁଭବୀ ଅଛନ୍ତି। ପ୍ରତ୍ୟେକ ଚାଷ, ଔଷଧ, ସାର, ପିଡ଼ିଆ, ମାଟି, ଜମିର ପରିଚାଳନା, ଫସଲ ପରିଚାଳନା ଉପରେ ସମ୍ପୂର୍ଣ୍ଣ ରୂପେ ଜ୍ଞାନ ଆପଣଙ୍କ ସହ କଥା ହେଇକି ବହୁତ ଜିନିଷ ଜାଣିବାକୁ ମିଳିଲା, ବୁଝିବି ମଧ୍ୟ ବହୁତ ଜିନିଷ। ତ ଆଜି ଆମ ସହିତ ପାଖରେ ତ ସମୟ ନାହିଁ କଥା ହେବା ପାଇଁ, ଆଜିର ଆଲୋଚନାକୁ ଏଇଠି ଶେଷ କରୁଛି ଆଜ୍ଞା। ଆମ ଆକାଶବାଣୀ ତରଫରୁ, କୃଷି ସଂସାର କାର୍ଯ୍ୟକ୍ରମ ତରଫରୁ, ମୋ ତରଫରୁ ବଢିଆ ଲାଗିଲା ଶୁଣିବା ପାଇଁ, କଥା ହେବା ପାଇଁ, ଯୋଉ ସ୍ପଷ୍ଟରେ ତାଙ୍କେ କହିଲେ କଥାଟା ହେଲେ ବଡ ମଜା ଲାଗିଲା ଶୁଣିକି, ଯେ ଆମେ ଏମିତି କଥା ହେବା ନା ଆଉ ଥରେ ଯିବା।
2: ମୋ ମନଟା ଖାଲି ତମର ଜାଣିଛ ପିଠା ଆଡେ, ପିଠା ଟିକେ
1: ହଉ ଧରିକି ଯାଅ, ମୋର ଡବାଟା ଆଣିଦବ ମାତ୍ର ବୈଠକ।
2: ହଉ ଆଣି ଆଣି ଆଣି,
1: ଆଜିର ବୈଠକ ଛାଡିବା, ଯିବା ଚାଲ।
2: ହଉ ଚାଲ ଚାଲ ଚାଲ ଯିବା।

ଶେଷରେ କଥାଚିତ୍ର ବାଳୁଙ୍ଗା ଟଙ୍କା ଗୀତଟିକୁ ଗାଇଛନ୍ତି ଜାଭେଦ ଅଲ୍ଲୀ ଏବଂ ପମିଳା ଜୈନ, ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନା ନିର୍ମଳା ନାୟକଙ୍କ ରଚନାରୁ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମର ରେକର୍ଡିଂ।
1: ये आकाशवाणी है। 12 साल विश्वास के, विकास के, जन कल्याण के विशेष श्रृंखला के अंतर्गत

0: Earlier in the day, Sweden thrashed Tunisia by 5-1 in the Group F match in Mexico. And that is the end of the news bulletin.
1: ଶୁଣିଲେ ହିନ୍ଦୀ ଏବଂ ଇଂରାଜୀ ସମ୍ବାଦରେ ଲିପି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ସମୟ ଷ୍ଟୁଡିଓରେ ରାତି 11:10 ଆସନ୍ତୁ ଜାଣିବା ଆସନ୍ତାକାଲି ପ୍ରାତଃ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି ପରେ ପରେ ଅନୁଚିନ୍ତା ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ 6:35 ଓଡ଼ିଆ ଭାଗବତ 6:40 ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ 7:25 ରହିଛି କାର୍ଯ୍ୟକ୍ରମ ବିବିଧା କେତୋଟି ସୁଗମ ସଙ୍ଗୀତ ଶୁଣିବେ 7:40 8:30 ପ୍ରଚାର କରିବ ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ସୁଗମ ସଙ୍ଗୀତ ଶୁଣିବେ 8:45 ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରିବ ବିବିଧ ଭାରତୀ କେନ୍ଦ୍ରରୁ 9:00 ଆପଣଙ୍କ ପ୍ରିୟ ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ ଏହାକୁ ପ୍ରଚାର କରିବ 10:00 11:00 ଶୁଣିବେ ଓଡ଼ିଆ ଲୋକଗୀତର କାର୍ଯ୍ୟକ୍ରମ ମହିଳା ମହଲା କାର୍ଯ୍ୟକ୍ରମ ପ୍ରଚାର କରିବ 11:30 ଶ୍ରୋତାବନ୍ଧୁ ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ତାହେଲେ ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ ପୁଣିଥରେ ଆପଣଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆସନ୍ତାକାଲିର ପ୍ରାତଃ ଅଧିବେଶନ 5:55 ସେତେବେଳେ ଯାଏ ବିଦାୟ ନେଉଛୁ ଜୟ ହିନ୍ଦ।